ଏଇଠି ଶେଷ ହେଲା ସକାଳର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଭଗବାନ କୌଣସି ଦୂର ଓ ସ୍ୱତନ୍ତ୍ର ସ୍ଥାନରେ ଅଛନ୍ତି ବୋଲି ଆମେ ଭାବିବା ଉଚିତ ନୁହେଁ। ସେ ସର୍ବବ୍ୟାପୀ। ମାତ୍ର ଏହି ଚେତନାର ଅନୁଭୂତି ପାଇଁ ଆମକୁ ଯଥେଷ୍ଟ ଅଧ୍ୟବସାୟ କରିବାକୁ ପଡ଼ିବ। ପ୍ରକୃତରେ ଯେଉଁଠି ଶୁଦ୍ଧତା ବା ପବିତ୍ରତା

ଆସି ସେଠାରେ ଭଗବାନଙ୍କର ଉପସ୍ଥିତି ପ୍ରକଟିତ ହୋଇଥାଏ। ଶୁଦ୍ଧତା କହିଲେ ଉଭୟ ବାହ୍ୟ ଶୁଦ୍ଧତା ଓ ଅନ୍ତଃଶୁଦ୍ଧତାକୁ ବୁଝାଇଥାଏ। ଯଦି ଭଗବାନ କେବଳ ଆମ ଭିତରେ ଅଛନ୍ତି ବୋଲି କୁହାଯାଉଥାନ୍ତା ତେବେ କେବଳ ଅନ୍ତଃଶୁଦ୍ଧତା ପର୍ଯ୍ୟାପ୍ତ ହୁଅନ୍ତା। ମାତ୍ର ଭଗବାନ ଆମ ଭିତରେ, ବାହାରେ ଓ ଚତୁର୍ଦ୍ଦିଗରେ ଅଛନ୍ତି। ତେଣୁ ଆମ ସମସ୍ତଙ୍କ ପାଇଁ ଅନ୍ତଃଶୁଚି ସହ ବାହ୍ୟଶୁଚି ମଧ୍ୟ ଆବଶ୍ୟକ। ବାହ୍ୟଶୁଚି ତା ଅର୍ଥ ନିଜ ଶରୀରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଓ ସଫା ପୋଷାକ ପିନ୍ଧିବା। ଏହା ସହ ଆମର ପରିବେଶକୁ ମଧ୍ୟ ନିର୍ମଳ ରଖିବା ଆବଶ୍ୟକ। ଆମେ ପିନ୍ଧୁଥିବା ପୋଷାକ, ରହୁଥିବା ଘର ଏବଂ ବ୍ୟବହାର କରୁଥିବା ଜିନିଷପତ୍ର ସର୍ବଦା ସଫାସୁତୁରା ରହିବା ଦରକାର। କାରଣ କୁହାଯାଇଛି, କ୍ଲିନ୍ଲିନେସ୍ ଇଜ୍ ଗଡ୍ଲିନେସ୍, ଅର୍ଥାତ୍ ପରିଚ୍ଛନ୍ନତା ହିଁ ଈଶ୍ୱର ଚେତନା। ଆମକୁ ପ୍ରତ୍ୟହ ଭଲ ଭାବେ ସ୍ନାନ କରି ଶରୀରର ପ୍ରତ୍ୟେକ ଅଂଶକୁ ନିର୍ମଳ ରଖିବା ଆବଶ୍ୟକ। ସ୍ନାନ ସମୟରେ ଶରୀରର କୌଣସି ଅଂଶରେ ଯେପରି ମଳିନତା ନ ରୁହେ ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। କାରଣ ଯେଉଁଠାରେ ମଳିନତା ରହିବ ସେଠାରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିବେ। ପ୍ରତିଦିନ ସକାଳୁ ଉଠିଲା ପରେ ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ସହ ଜିଭକୁ ଭଲ ଭାବେ ସଫା ରଖିବା ଉଚିତ। ଆମେ ବହୁ ସମୟରେ ଦେଖିବାକୁ ପାଇଥାଉ ଯେ ମଇଳା ପାଣି ଜମିଥିବା ସ୍ଥାନରେ ମଶା ଓ ପୋକମାନେ ଜମା ହୁଅନ୍ତି। ସେହିପରି ଶରୀରରେ ଯେଉଁଠାରେ ମଳିନତା ରହିବ ସେଠାରେ ଜୀବାଣୁମାନେ ରହିବେ ଓ ଶରୀର ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିବେ। ଆମ ଘର ଓ ପରିବେଶ ନିର୍ମଳ ରଖିବା ପାଇଁ ନିଶ୍ଚିତ ଭାବେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଏହି ପରିଶ୍ରମ ଆମର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ଆମ ଶରୀରର ସୁସ୍ଥ ରହି ଆମକୁ ସୁଖ ଓ ଶାନ୍ତି ପ୍ରଦାନ କରିବ। ସଫା ଓ ସୁନ୍ଦର ଦେଖାଯିବା ପାଇଁ ଜଣେ ବହୁତ ଗୁଡ଼ିଏ ପୋଷାକ ରଖିବାର ଆବଶ୍ୟକତା ନାହିଁ। ଏଥିପାଇଁ ଦୁଇ ହଳ ପୋଷାକ ମଧ୍ୟ ଯଥେଷ୍ଟ। ଗୋଟିଏ ହଳ ପୋଷାକ ପିନ୍ଧି ଅନ୍ୟଟିକୁ ପରଦିନ ପାଇଁ ପରିଷ୍କାର କରି ରଖିହେବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଜଣେ କେବଳ ବାହାରକୁ ସଫାସୁତୁରା ପୋଷାକ ପିନ୍ଧିଲେ ଚଳିବ ନାହିଁ। ତାକୁ ତା'ର ମନକୁ ନିର୍ମଳ ରଖିବା ସହ ହୃଦୟ ମଧ୍ୟରେ ସର୍ବଦା ପବିତ୍ର ଭାବ ରଖିବା ଆବଶ୍ୟକ। ଏହାକୁ ହିଁ ଅନ୍ତଃଶୁଚି କୁହାଯାଏ। ଅନ୍ତଃଶୁଦ୍ଧି ପାଇଁ ଜଣଙ୍କର ଚିନ୍ତା ବା ଭାବନା ଓ ମନୋଭାବ ସର୍ବଦା ନିର୍ମଳ, ମହତ୍ ଓ ଅନ୍ୟମାନଙ୍କ ନିମିତ୍ତ ସହାୟକ ହେବା ଆବଶ୍ୟକ। ସେ କଦାପି ଈର୍ଷା, ଦ୍ୱେଷ ଓ ପରଶ୍ରିକାତରତା ଆଦି ଦୁର୍ଗୁଣଗୁଡ଼ିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଅନ୍ତଃଶୁଦ୍ଧି ପାଇଁ ସର୍ବଦା ଆନନ୍ଦମୟ ଭାବନା ବିକଶିତ ହେବା ସଙ୍ଗେ ସଙ୍ଗେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆଗ୍ରହଜାତ ହେବା ବିଧେୟ। ଅନ୍ୟମାନଙ୍କର କ୍ଷତି କରିବା ଚିନ୍ତାରୁ ଦୂରରେ ରହି ସେମାନଙ୍କର ମଙ୍ଗଳ କାମନା କରିବାରେ ଓ ସେମାନଙ୍କର ଭଲ ଗୁଣଗୁଡ଼ିକ ଦେଖିପାରିବାର ଅଭ୍ୟାସରେ ନିୟୋଜିତ ହେଲେ ଅନ୍ତଃପବିତ୍ରତାର ଉଦ୍ରେକ ହେବ। ଏଥିପାଇଁ ସର୍ବଦା ହୃଦୟ ଭିତରେ ଭଗବାନଙ୍କର ପବିତ୍ର ନାମ ଝଙ୍କୃତ ହେବା ବାଞ୍ଛନୀୟ। ତା ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା ଉଚିତ, ଲୋକା ସମସ୍ତା ସୁଖୀ ନ ଭବନ୍ତୁ। ଏହିପରି ଭାବରେ ଜୀବନରେ ଜଣେ ଅନ୍ତ ଓ ବହି ପବିତ୍ରତା ରକ୍ଷା କରିବାର ପ୍ରୟାସ କଲେ ରାଗ, ଦ୍ୱେଷ, ଅସୂୟା ଓ ଦମ୍ଭର ଜୀବାଣୁ ଏବଂ କୀଟାଣୁଗୁଡ଼ିକ ଦୂରରେ ରହିବେ ଓ ତା'ର ଜୀବନଯାତ୍ରାର ଶୈଳୀ ପବିତ୍ରତା ଉପରେ ଆଧାରିତ ହେବା ସହ ସେ ଏକାତ୍ମ ଭାବନାରେ ବିଭୂଷିତ ହୋଇ ତା'ର ଜୀବନକୁ ଧନ୍ୟ କରିପାରିବ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଭୀମସେନ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ନାରକାସୁରକୁ ନିହତ କରି ତାର ଅନ୍ତପୁରରେ ବନ୍ଦିନୀ ହୋଇ ରହିଥିବା କନ୍ୟାମାନଙ୍କୁ ଉଦ୍ଧାର କଲେ। ସେମାନେ କୃଷ୍ଣଙ୍କୁ ବେଦମତେ ବିବାହ କଲେ। ତାପରେ ସେ କାଳଜବନ, ଜରାସନ୍ଧ, ଶାଲ୍ଲୋ ଆଦିଙ୍କୁ ବିନାଶ କଲେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଆଦିଙ୍କ ବିନାଶ ପରେ ନିଜ ବଂଶକୁ ବିନାଶ କରି ପୃଥିବୀର ଭାରାହରଣ କରିବାକୁ ଚାହିଁଲେ। ଶ୍ରୀକୃଷ୍ଣ ଯୋଗେଶ୍ୱର।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90% ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ ଜମିରେ ଜଳସେଚନ କରିବା ପାଇଁ କେବଳ ଜଣେ ଲୋକ ଆବଶ୍ୟକ ହେବ। ଏହାକୁ ଆମେ ଦରକାର ମୁତାବକ ବ୍ୟବହାର କରିପାରିବା। ପୂର୍ବରୁ ଅନ୍ୟ ଉପାୟରେ ଜଳସେଚନ କରିବା ଦ୍ୱାରା ପାଗ ହିସାବରେ ଜଳସେଚନ କରିବାକୁ ପଡୁଥିଲା, କିନ୍ତୁ ବୁନ୍ଦା ଜଳସେଚନରେ ପ୍ରତ୍ୟେକ ଦିନ ଗଛର ଆବଶ୍ୟକତା ଅନୁସାରେ ସଠିକ୍ ମାତ୍ରାରେ ଜଳସେଚନ କରିହେବ। ବୁନ୍ଦା ଜଳସେଚନ ପରି ସିଞ୍ଚନ ଜଳସେଚନ ପଦ୍ଧତି ମଧ୍ୟ ଆଉ ଏକ ସୁନ୍ଦର ପଦ୍ଧତି, ଯାହା ଆମ ଚାଷବାସକୁ ସମୃଦ୍ଧ କରିଛି। ଯେତେବେଳେ ଗଛମାନଙ୍କର ରୋପଣ ଦୂରତା କମ୍ ହୋଇଥାଏ ସେତେବେଳେ ଆମେ ସିଞ୍ଚନ ପଦ୍ଧତି ଜଳସେଚନ ଆପଣେଇଥାଉ। ସିଞ୍ଚନ ପଦ୍ଧତିରେ ପାଣିକୁ ଜେଟ୍ ମାଧ୍ୟମରେ ଛଡ଼ାଯାଇଥାଏ ଏବଂ ସେହି ପାଣିକୁ ଅଟୋମାଇଜେସନ୍ କରି ଖୁବ୍ କ୍ଷୁଦ୍ର କ୍ଷୁଦ୍ର କରି ପ୍ରତ୍ୟେକ ଜମିରେ ସମାନ ଆକାରରେ ସିଞ୍ଚନ ହୋଇଥାଏ। ସିଞ୍ଚନ ପଦ୍ଧତି ଅନୁସରଣ କଲେ ଅମଳ ଯଥେଷ୍ଟ ପରିମାଣର ବଢ଼ିବାର ସମ୍ଭାବନା ଅଛି। ଅଣୁ ଜଳସେଚନର ଏକ ମୁଖ୍ୟ ପଦ୍ଧତି ହେଉଛି ସିଞ୍ଚନ ପଦ୍ଧତି। ସିଞ୍ଚନ ହେଉ କିମ୍ବା ବୁନ୍ଦା ଜଳସେଚନ, ସବୁଥିରେ ଜଳର ସୁବିନିଯୋଗ ଓ ସଦୁପଯୋଗ ହେଉଛି ମୁଖ୍ୟ ବାର୍ତ୍ତା, ତେଣୁ ଏହାକୁ ଆମକୁ ବୁଝିବାକୁ ପଡ଼ିବ। ବିନା ଜଳସେଚନରେ ଆମେ କୌଣସି ବି ଫସଲ ଚାଷ କରିପାରିବା ନାହିଁ ଏବଂ ଫସଲକୁ ମଧ୍ୟ ଦରକାରଠୁ ଅଧିକ ଜଳ ଆବଶ୍ୟକତା ନାହିଁ, ତେଣୁ ଯେତିକି ଜଳ ଆବଶ୍ୟକ ସେତିକି ଜଳ ଫସଲରେ ପ୍ରୟୋଗ କଲେ ଆମେ ଫସଲରୁ ଅଧିକ ଅମଳ ପାଇପାରିବା। ତା ସହିତ ଜଳ ସଂରକ୍ଷଣ ଓ ସଙ୍କଟ କାଳରେ ଫସଲରେ ଜଳର ସୁବିନିଯୋଗ ମଧ୍ୟ ହୋଇପାରିବ। ଆବଶ୍ୟକତା ଅନୁସାରେ ଜଳ ଫସଲ ପାଇବା ଫଳରେ ରୋଗପୋକ କମ୍ ଲାଗିବ ଏବଂ ଅନାବନା ଘାସ ଦାଉରୁ ମଧ୍ୟ ଫସଲକୁ ଆମେ ରକ୍ଷା କରିପାରିବା। ତେଣୁ ଆମେ ସମସ୍ତେ ପ୍ରାୟତଃ ଦରକାର ମୁତାବକ ଏହିସବୁ ପଦ୍ଧତିକୁ ଆପଣାଇ ଫସଲରେ ପ୍ରୟୋଗ କରିବା, ଯାହାଫଳରେ ଜଳର ସୁବିନିଯୋଗ ସହିତ ଜଳ ସଂରକ୍ଷଣ ମଧ୍ୟ କରିପାରିବା।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଭକ୍ତି ଗୀତଟିଏ ଶୁଣିବେ ସକାଳ 7:25। ଗୀତ ପରେ ପରେ ସାନ୍ତାଳୀ ଗୀତ ଶୁଣିବେ। ଆଦିବାସୀ ଗୀତ କ୍ରମରେ ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମାଝି, ହାପାନ ମାଝି ଏବଂ ସାଥୀ କଳାକାର। ସକାଳ 8:30 ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଦିନ 10:00 କାର୍ଯ୍ୟକ୍ରମର ସୂଚନା ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1308 ଅଧ୍ୟାୟ ଶୁଣିବେ ଦିନ 10:30। ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ଏ ବିଷୟକୁ ନେଇ ସାକ୍ଷାତକାରଟିଏ ରହିଛି ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତଳା ମହାନ୍ତଙ୍କ ସହିତ। ସାକ୍ଷାତକାରଟି ଶୁଣିବେ ଦିନ 1:20 ବସୁନ୍ଧରା କାର୍ଯ୍ୟକ୍ରମରେ।

ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ ଶୁଣିବେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ। ଅପରାହ୍ନ 5ଟା ବାଜି 30 ମିନିଟ୍ରେ ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6ଟାରେ ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନ ସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ଶୁଣିବେ। ପରିବେଷଣ କରିବେ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ କଳାକାର। ସନ୍ଧ୍ୟା 6ଟା ବାଜି 10 ମିନିଟ୍ରେ ରାମଚରିତ ମାନସ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ସନ୍ଧ୍ୟା 6ଟା ବାଜି 30 ମିନିଟ୍ରୁ 6ଟା 40 ମିନିଟ୍, 6ଟା 55 ମିନିଟ୍ରୁ 7ଟା 15 ମିନିଟ୍, ସନ୍ଧ୍ୟା 7ଟା 30 ମିନିଟ୍ରୁ ରାତି 8ଟା 45 ମିନିଟ୍ ଏବଂ ରାତି 9ଟା 15 ମିନିଟ୍ରୁ ଖେଳ ଶେଷ ହେବା ଯାଏ। ଏଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9 ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପତ୍ତିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2,50,000 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ ଚାରିଦିନ ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ଉକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନରେ ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତା'ର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ ଦୁଇ ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତା ଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା, ବିଛଣା ଆଦି ନିୟମିତ ସଫା ନକଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନା ଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଈ ଉଙ୍କୁଣି ଦେଖିବାକୁ ଈଷତ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପ୍ୟୁବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍ ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା। ଆଲୋଚିକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷ କରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃଆରୀ ମାସରେ ୱାଶିଂଟନ୍ DC ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ି ରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ UAE ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନହ୍ୟାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷ ତଥା ଆଞ୍ଚଳିକ ଓ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। 3 ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7 ଗୁରୁତ୍ୱ ଆରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
4: ଆକାଶବାଣୀ କିନ୍ଦୁଝର, ସମୟ 7:25। ରାଧାମାଧବ ଭଜନ ଆଲବମ୍ର ଭକ୍ତିଗୀତ ଶୁଣନ୍ତୁ ନମିତା ଅଗ୍ରୱାଲଙ୍କ କଣ୍ଠରେ, ସଞ୍ଜୟଙ୍କ ସଙ୍ଗୀତ ସଂଯୋଜନା, ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

ରାଧା ମାଧବ ଭଜନ ଆଲବମ୍ର ଭକ୍ତିଗୀତ ଶୁଣୁଥିଲେ ନମିତା ଅଗ୍ରୱାଲଙ୍କ କଣ୍ଠରେ ଆକାଶବାଣୀ କେନ୍ଦୁଝର ସମୟ 7:30 ଆଦିବାସୀ ଗୀତ କ୍ରମରେ ଶୁଣନ୍ତୁ ସାନ୍ତାଳୀ ଗୀତ ପରିବେଷଣ କରୁଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ ହାପାନ ମାଝୀ ଏବଂ ସାଥୀ କଳାକାର

0: ଆଦିବାସୀ ଗୀତକ୍ରମରେ ଶୁଣୁଥିଲେ ସାନ୍ତାଳୀ ଗୀତ, ପରିବେଷଣ କଲେ ପୂର୍ଣ୍ଣଚନ୍ଦ୍ର ମାଝି, ହାପାନ ମାଝି ଏବଂ ସାଥୀ କଳାକାର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଜ ଯୋଗେ। ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
3: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ନମସ୍କାର ବନ୍ଧୁ, ମା ବସୁଧାଙ୍କ ବସୁମତୀ ସ୍ନାନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ।

ମାସିକ ଧର୍ମର ବିଧି ଅନୁସାରେ ରଜ ପର୍ବର ଚତୁର୍ଥ ଦିନ ସୂର୍ଯ୍ୟୋଦୟ ସହିତ ଅନୁଷ୍ଠିତ ହୁଏ ବସୁମତୀ ସ୍ନାନ। ତାପରେ ଆରମ୍ଭ ହୁଏ ସକାଳ ଶୁଭକାମ। ଘରର ମହିଳାମାନେ ସକାଳୁ ମୁଣ୍ଡ ଧୋଇ ଗାଧୋଇ ବସୁମତୀ ସ୍ନାନ କରିଥାନ୍ତି ଆଉ ମହାଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ଏହାକୁ କୁହାଯାଏ ଧରା ସ୍ନାନ। ବସୁମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୁଅନ୍ତି। ଚଉରା ମୂଳରେ କିମ୍ବା ଦାଣ୍ଡ ଅଗଣାରେ ମୁଖ୍ୟତଃ ଅନୁଷ୍ଠିତ ହୁଏ ବିଧି। ପ୍ରଥମେ ପୂଜା ସ୍ଥାନକୁ ଲିପାପୋଛା କରି ସେଠି ମଣ୍ଡଳ ବା ଚିତା ପକାଇ କଳସ ସ୍ଥାପନ କରାଯାଏ। ଚିତା ଉପରେ ପିଢ଼ା ପକାଇ ତା ଉପରେ ନାଲି କପଡ଼ା ବିଛାଯାଏ। ପୁଣି ତା ଉପରେ ନୂଆ ଗୁଆ ରଖି ସେଥିରେ ଚନ୍ଦନ ଓ ସିନ୍ଦୁର ଲଗାଯାଏ। ତାପରେ ଶିଳପୁଆରେ ହଳଦିଆ କପଡ଼ା ଗୁଡ଼େଇ ତାକୁ ସିନ୍ଦୁର ଚନ୍ଦନ କଜଳ ଲଗାଇ ଧରଣୀ ମାତାଙ୍କ ସ୍ୱରୂପ ଭାବରେ ସଜେଇ ପିଢ଼ା ଉପରେ ସ୍ଥାପନ କରାଯାଏ। ଶିଳପୁଆକୁ ଦୁବ ଓ ଫୁଲରେ ସଜାଯାଏ ଆଉ ଆମ୍ବ ପଣସ କଦଳୀ ମୁଗ ଆଦି ଭୋଗ ଲଗାଯାଏ। ଶେଷରେ ମହାଲକ୍ଷ୍ମୀଙ୍କ ନାମରେ ଆଳତୀ ବନ୍ଦାପନା କରାଯାଏ।

ସରିଯାଇଛି ରଜ ପର୍ବ, ତେବେ ତା'ର ପରିବେଶଗତ ଦିଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ଷା ଋତୁର ଆରମ୍ଭରେ ପାଳିତ ଏ ପର୍ବ ସମୟରେ ଚାଷ କାମ, ହଳ କାମ, ମାଟି ଖୋଳିବା ଭଳି କାମରୁ ନିବୃତ୍ତ ରହିବାର ପରମ୍ପରା ଅଛି, କାରଣ ଧରିତ୍ରୀ ମାତା ଋତୁମତୀ ଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଏ। ଧାର୍ମିକ ବିଶ୍ୱାସର ଆବରଣ ଭିତରେ ଲୁଚି ରହିଥିବା ଏ ପରମ୍ପରା ବାସ୍ତବରେ ପରିବେଶ ସୁରକ୍ଷା ଆଉ ମୃତ୍ତିକା ସଂରକ୍ଷଣର ଗୋଟିଏ ସୁନ୍ଦର ଉଦାହରଣ। ଆଧୁନିକ ପରିବେଶ ବିଜ୍ଞାନ ମୃତ୍ତିକାର ସ୍ୱାସ୍ଥ୍ୟ, ଜୈବ ବିବିଧତା ଆଉ ସ୍ଥାୟୀ କୃଷିର ଗୁରୁତ୍ୱ ଉପରେ ଯେଉଁ ଜୋର ଦେଉଛି, ରଜ ପର୍ବର ପରମ୍ପରା ସେ ଚିନ୍ତାଧାରାକୁ ବହୁତ ଆଗରୁ ପ୍ରତିଫଳିତ କରିସାରିଛି।

ବନ୍ଧୁ, କବିର ମନ ବଡ଼ ବିଚିତ୍ର। କେତେ କେତେ କଥା ସେ ଚିନ୍ତା କରିଯାଏ, ଅଦ୍ଭୁତ ସଂଯୋଗ କରିଯାଏ, ଆଉ ତାକୁ କବିତାରେ ଉତାରି ବସେ। କିନ୍ତୁ ସେ ସଂଯୋଗ ଅଯଥାର୍ଥ ନୁହେଁ, ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ। କିଛିଦିନ ତଳେ ପଢ଼ିଥିବା ଗୋଟିଏ କବିତାର ସାରାଂଶ ଆଜି

ଦିନର ସଂଯୋଗକୁ ଦର୍ଶାଏ ଯାହାକୁ ଆପଣଙ୍କ ସହିତ ସେୟାର କରିବାକୁ ଚାହୁଁଛି। କବି ଲେଖିଲେ, ମାତା ବସୁମତୀ ଋତୁମତୀ ହେବା ପରେ ଆଜି ଅର୍ଥାତ୍ ବସୁମତୀ ସ୍ନାନରେ ମହାସ୍ନାନ କରିବ, ତା ସହିତ ସେ ନବଯୌବନ ପ୍ରାପ୍ତ ହେବ। ସୁନୀଳ ଆକାଶ ହେଉଛି ମାଟି ମାର ପ୍ରେମିକ, ଆଉ ଦୁହିଁଙ୍କର ପ୍ରଣୟ ଭାବଗର୍ଭକ। ସେଇଥିପାଇଁ ତ ଦୁହେଁ ଦିଗ୍ବଳୟର ସେପାରେ ଏକାଠି ମିଶନ୍ତି, ଆଉ ଦୁହେଁ ଦୁହିଁଙ୍କର ପ୍ରେମରେ ହଜିଯାଆନ୍ତି। ହଁ, ବସୁମତୀ ମାଆର ବାହାଘର ହେବ। ବର ହେଇ ବାଦଲ ସବାରିରେ ଆସିବ ନୀଳ ଗଗନ, ସାଇଁ ସାଇଁ ପବନ ବହୁଥିବ, ମେଘ ଘଡ଼ଘଡ଼ି ବାଜା ବଜେଇବେ, ଆଉ ଆଲୋକମାଳା ଧରି ବିଜୁଳି ଚମକି ଚମକି ନାଚୁଥିବେ। ବାହାଘର ପରେ ଧରିତ୍ରୀ ଗଗନର ମିଳନ ହେବ। ଗଗନର ପ୍ରେମର ବାରିଧାରା ମାତା ବସୁମତୀ ଶରୀରରେ ଝରିଯିବ। ମା ବସୁମତୀ ଗର୍ଭବତୀ ହେବ। ମାସ ପରେ ମାସ ବିତିଯିବ। ଯେତେବେଳେ ଶୀତ ଆସିବ, ମା ବସୁମତୀ ସନ୍ତାନ ପ୍ରସବ କରିବ, ଆଉ ସେ ସନ୍ତାନର ନାମ ଫସଲ ବା ଶସ୍ୟ। ଜଗତ କଲ୍ୟାଣ ପାଇଁ ବସୁମାତା ତା ସନ୍ତାନକୁ ଉତ୍ସର୍ଗ କରିଦେବ। ଜଗତ ମୁଖରେ ତା ସନ୍ତାନକୁ ଆହାର ଭାବେ ଢାଳିଦେଇ ମା ହେବ ତୃପ୍ତ ଆନନ୍ଦିତ। ଧନ୍ୟ ସେ ବସୁମତୀ ଯାହା ପାଇଁ ଜଗତ ଆଜି ଠିଆ ହୋଇଛି। ବନ୍ଧୁ, କବିର ଏ କଳ୍ପନା ଆମ ମନକୁ ଓଦା କରିଦେଉଛି, ମା ବସୁମତୀ ପ୍ରତି ଶ୍ରଦ୍ଧାରେ ଶିଶ ନଇଯାଉଛି।

ମା ବସୁମତୀ ଆମର ଏମିତି ଦୟାମତୀ ମହତୀ ହୋଇ ରହିଥାଉ। ତା ସନ୍ତାନର ସ୍ନେହ ଶ୍ରଦ୍ଧା ତା ଉପରେ ଅସୀମ ବର୍ଷା ହୋଇ ଝରିପଡ଼ୁ। ସେ ଶସ୍ୟବତୀ ହେଉ, ଫଳବତୀ ହେଉ, ଏଇ କାମନା କରି କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଉଛୁ। ନମସ୍କାର।

ଶେଷହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଆକାଶବାଣୀ କେନ୍ଦୁଝର, ସମୟ ଦିନ 10ଟା। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1308ତମ ଅଧ୍ୟାୟ ଶୁଣିବେ ଦିନ 10:30। ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ବିଷୟକୁ ନେଇ ସାକ୍ଷାତକାରଟିଏ ରହିଛି ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତଳା ମହାନ୍ତଙ୍କ ସହିତ। ସାକ୍ଷାତକାରଟି ଶୁଣିବେ ଦିନ 1:20 ବସୁନ୍ଧରା କାର୍ଯ୍ୟକ୍ରମରେ। ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ ଶୁଣିବେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ। ଅପରାହ୍ନ 5:30 ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6ଟାରେ ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ଶୁଣିବେ, ପରିବେଷଣ କରିବେ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ 2026ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ସନ୍ଧ୍ୟା 6:30ରୁ 6:40, 6:55ରୁ 7:15, ସନ୍ଧ୍ୟା 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ଯାଏ। ଏଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ଏହା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ସବୁ ରିଲେ କରିବୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର, ସମୟ ଏଥର ଗୀତାଞ୍ଜଳିର। ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନରେ କବିତା। ନମସ୍କାର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
2: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
3: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ଭର୍ତ୍ତି
6: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
7: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
8: ନକଲି ଅଫର୍ସ ପ୍ରତି ସାବଧାନ।
9: ଆର୍ବିଆଇ କହେ,
10: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
11: ରଜ ସରିଲା, ଗଛରେ ଟଙ୍ଗା ହେଇଥିବା ଦୋଳିରୁ ଖୋଲା ହେଲାଣି ଦୌଡ଼ି। କେଇ ଦିନ ଫୁଲ ପତ୍ରରେ ସଜେଇ ହେଇଥିବା ଦୋଳିର ମନ ଦୁଃଖ, ପୁଣି ଅପେକ୍ଷା ଆର ବର୍ଷକୁ। ଦୋଳିରେ ଲାଗିଥିବା ଦୌଡ଼ିର ମନ ସିନା କଷ୍ଟ, ହେଲେ ଆଗକୁ ଆସୁଛି ରଥଯାତ୍ରା। ମହାପ୍ରଭୁ ବାହାରିବେ ମାଉସୀ ମା ଘର ଆଡ଼େ ବୁଲି, ଟଣା ହେବେ ରଥରେ ଦୌଡ଼ି ସାହାଯ୍ୟରେ। ସେଥିପାଇଁ ସଜ ହେଉଛି ରଥ ଦୌଡ଼ି। ହାତ ଛୁଇଁବ ଦୌଡ଼ିକୁ, ଆଉ ଦୌଡ଼ି ଛୁଇଁବ ରଥକୁ। ପାପ ହରି କୋଟି ଜନ୍ମର ପୁଣ୍ୟ ଦେବେ କାଳିଆ ସୁନାର ରଥ ଦୌଡ଼ି। କୋଟି ଓଡ଼ିଆଙ୍କ ମଉଡ଼ ମଣିଷେ, ତା ପାଖରେ ଲାଗି ହୁଏ 60 ପୌଟି 56 ଭୋଗ। ସେଥିପାଇଁ ଭକ୍ତିରେ କେହି କେହି ତାଙ୍କୁ ବଡ଼ଖିଆ କହନ୍ତି। ସେ ଖାଲି ବଡ଼ଖିଆ ନୁହେଁ, ସେ ଓଡ଼ିଆଙ୍କ ବଡ଼ ଠାକୁର, ବଡ଼ ଦିଅ। ତା ବଡ଼ ଦାଣ୍ଡ ବଡ଼, ତା ଦେଉଳ ବଡ଼, ତା ରଥ ବି ବଡ଼, ଆଉ ତା ରଥରେ ଲାଗୁଥିବା ଦୌଡ଼ି ବି ବଡ଼। ରଥରେ ଲାଗୁଥିବା ଏ ଦୌଡ଼ିର ରହିଛି ସ୍ୱତନ୍ତ୍ର ମହାତ୍ମ୍ୟ। ଶାସ୍ତ୍ର କହେ, 3 ରଥଙ୍କୁ ଦୌଡ଼ି ସ୍ୱରୂପ ବିରାଟ ନାଗ ଆଉ ନାଗୁଣୀ ଟାଣି ନେଇଯାଆନ୍ତି, ଯାହାକୁ ସାଧାରଣ ଭକ୍ତଙ୍କ ଚର୍ମଚକ୍ଷୁରେ ଦେଖିବା ସମ୍ଭବ ନୁହେଁ। କୁହାଯାଏ, ବଳଭଦ୍ରଙ୍କ ରଥକୁ ବାସୁକୀ ନାଗ, ଦେବୀ ସୁଭଦ୍ରାଙ୍କ ରଥକୁ ସ୍ୱର୍ଣ୍ଣଚୂଡ଼ ନାଗ, ଆଉ ଜଗନ୍ନାଥଙ୍କ ରଥକୁ ଶଙ୍ଖଚୂଡ଼ ନାମକ ନାଗ ସ୍ୱର୍ଗରୁ ଆସି ରଥ ଦୌଡ଼ିଆକର ଧାରଣ କରି ରଥଗୁଡ଼ିକୁ ଟାଣି ନିଅନ୍ତି। ଶାସ୍ତ୍ର କହେ, ଯେଉଁ ଭକ୍ତ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ରଥ ଦୌଡ଼ି ଟାଣନ୍ତି, ସେମାନେ 84 ଲକ୍ଷ ଯୋନି ଜନ୍ମରୁ ମୁକ୍ତି ପାଇବା ସହିତ ଅଶେଷ ପୁଣ୍ୟ ଲାଭ କରନ୍ତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆୟୋଜିତ ହେଉଥିବା ରଥଯାତ୍ରାର ଅଲଗା ଅଲଗା ପରମ୍ପରା ରହିଛି। ଯେମିତି ବାରିପଦାରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣନ୍ତି, ସେମିତି କେନ୍ଦୁଝରର ନନ୍ଦିଘୋଷ ରଥ ଟାଣିବା ପାଇଁ ସିଆଳି ଲଟାର ଛାଲିରୁ ପ୍ରସ୍ତୁତ ଦଉଡ଼ି ବ୍ୟବହାର କରାଯିବାର ପରମ୍ପରା ଅଛି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସିଆଳି ଲତାରେ ଦୋଳି ଖେଳୁଥିବା ସମୟରେ ଜରାସବରର ସରବିଧରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିଥିଲେ। ପ୍ରଭୁ ଜଗନ୍ନାଥ ହିଁ ଶ୍ରୀକୃଷ୍ଣଙ୍କ ଅବତାର, ତେଣୁ ଯେହେତୁ ଶ୍ରୀକୃଷ୍ଣ ସିଆଳି ଗଛରେ ଥିବାବେଳେ ଦେହତ୍ୟାଗ କରିଥିଲେ, ବିଶ୍ୱାସ ଅଛି ସିଆଳି ଗଛର ଛାଲିରେ ନିର୍ମିତ ଦୌଡ଼ିରେ ରଥ ଟାଣିଲେ ଭକ୍ତ ସ୍ୱର୍ଗ ଲାଭ କରେ। ଏ ବିଶ୍ୱାସକୁ ଆଖି ଆଗରେ ରଖି ଯେତେବେଳେ କେନ୍ଦୁଝରର ରାଜା ପ୍ରଥମେ ଆଦିବାସୀଙ୍କୁ ରଥ ଦୌଡ଼ି ତିଆରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଆଦିବାସୀମାନେ କୃଷ୍ଣଙ୍କ ଅଂଶ ରହିଥିବା ସିଆଳି ଲତାରେ ପ୍ରସ୍ତୁତ ହେଉଥିବା ଦୌଡ଼ି ତିଆରି କରିଥିଲେ, ଆଉ ସେବେଠୁ ଏ ପରମ୍ପରା ରହିଆସିଛି। କେନ୍ଦୁଝର ଜିଲ୍ଲାର ବାଂସପାଡ଼ ବ୍ଲକ ଅଧୀନରେ ଅଛି ଦଅଁଳା ଗାଁ। ବିଶ୍ୱର ସର୍ବବୃହତ୍ ରଥ ଭାବେ ପରିଚିତ କେନ୍ଦୁଝର ରଥ ଯେବେଠୁ ପ୍ରଥମେ ଆରମ୍ଭ ହୋଇଥିଲା, ସେ ସମୟରୁ ଆଜି ପର୍ଯ୍ୟନ୍ତ ଦୌଡ଼ି ଯୋଗେଇ ଆସୁଛନ୍ତି। ତେବେ ଲୋକଙ୍କ କହିବା ଅନୁସାରେ ସବୁ ସିଆଳି ଲତାରୁ ଦୌଡ଼ି ପ୍ରସ୍ତୁତ ହୁଏ ନାହିଁ। ଯେଉଁ ଗଛରେ କୌଣସି ଚଢ଼େଇ ବସା କରିନଥିବ ଏବଂ ସିଆଳି ଲତା ଗଛ ଉପରୁ ତଳକୁ ଲମ୍ବିଥିବ, କେବଳ ସେ ଲତାକୁ କଟାଯାଇ ସେଥିରୁ ବକଳ ବାହାର କରାଯାଏ। ପରେ ଏ ବକଳକୁ ମୋଡ଼ି ମୋଡ଼ି ଦୌଡ଼ି ନିର୍ମାଣ କରାଯାଏ। ଲୋକଶ୍ରୁତି ଓ ଗବେଷକଙ୍କ ମତରେ ଏ ଦୌଡ଼ି ରଥରେ ଲାଗିଲା ପରେ ତାହା ଦେବତା ପାଲଟିଯାଏ, ତାକୁ ଛୁଇଁଲେ ଜନ୍ମ ଜନ୍ମର ପାପ ନାଶ ହୁଏ।

ରଥ ଟାଣୁଥିବା ବେଳେ ରଥ ଦଉଡ଼ିରେ ଛନ୍ଦି ହେଇ ରଥ ଚକା ତଳେ ଚାପି ହେଇ ଜୀବନ ହାରିବାକୁ ଜଗନ୍ନାଥଙ୍କ କୃପାମଣେ ଜଗନ୍ନାଥ ପ୍ରେମୀ। ସତରେ ସବୁକିଛି ତାରି ମାୟା ତ, ଏ ସଂସାର ତାରି ନିୟମରେ ବନ୍ଧା, ତାରି ଇଚ୍ଛାରେ ଆତଜାତ। ତା ଇଚ୍ଛାରେ ମଣିଷ ସଂସାରକୁ ଆସେ ଆଉ ଯାଏ, ସେ ଯେଉଁଆଡ଼େ ବାଟ କଢ଼ାଏ ସେଇଆଡ଼େ ମଣିଷ ଯାଏ ବା ଯିବାକୁ ବାଧ୍ୟ ହୁଏ। ସେଥିପାଇଁ ତ କୁହାଯାଏ, ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଟାଣଇ ତେଣିକି ଯାଇ। ଏଠି ଭଗବାନ ହେଉଛନ୍ତି ଦୌଡ଼ି ଆଉ ମଣିଷ ଗାଈଟିଏ। ଦୌଡ଼ି ଯୁଆଡ଼େ ଯୁଆଡ଼େ ଟାଣିନେବ, ଗାଈକୁ ସେଇଆଡ଼େ ଯିବାକୁ ହେବ ହିଁ ହେବ। ସତରେ ଦୌଡ଼ିଟିଏ ଆମ ଜୀବନରେ କେତେ କେତେ ସମୟରେ କେତେ ରୂପରେ କାମରେ ଲାଗେ। କୁନି ଝିଅମାନେ ଦୌଡ଼ି ଡିଆଁ ଖେଳି ମନୋରଞ୍ଜନ କରିଥାନ୍ତି, ସମୟ ବିତାନ୍ତି। କୁହାଯାଏ ଦୌଡ଼ି ଡିଆଁ ଗୋଟିଏ ଭଲ ଏକ୍ସରସାଇଜ୍, ଏହାଦ୍ୱାରା ଉଚ୍ଚତା ମଧ୍ୟ ବଢ଼େ। ଆହୁରି ଅନେକ ଖେଳରେ ମଧ୍ୟ ଦୌଡ଼ିର ବ୍ୟବହାର ହୁଏ। ଓଦା ଲୁଗାକୁ ଦୌଡ଼ି ଟାଣି ଶୁଖାଯାଏ,

ଭାରୀ ଜିନିଷକୁ ଟାଣିବା ପାଇଁ ଦଉଡ଼ିର ସାହାଯ୍ୟ ନିଆଯାଏ। ଗଭୀର ଗାତରୁ କୌଣସି ଜିନିଷ ମଧ୍ୟ କଢ଼ା ହୁଏ ଦଉଡ଼ି ସାହାଯ୍ୟରେ। ଦଉଡ଼ି ସାହାଯ୍ୟରେ ଅନେକ ଜିନିଷ ଝୁଲେଇ କାନ୍ଥରେ ଟଙ୍ଗା ଯାଇପାରେ। ତା ସାହାଯ୍ୟରେ ଗୃହପାଳିତ ପଶୁଙ୍କୁ ବନ୍ଧା ଯାଇପାରେ, ତାକୁ ଗୁଡ଼େଇ ବାପଛ ବନେଇ ହୁଏ, ଖଟରେ ଟଣାଯାଇପାରେ। ଆଜିକାଲି ତ ଅନେକ ଘରସଜା ଜିନିଷ, ଆସବାବପତ୍ର, ଫ୍ୟାସନେବଲ୍ ଜିନିଷ ସବୁ ଦଉଡ଼ି ସାହାଯ୍ୟରେ ତିଆରି କରାଯାଉଛି, ଯାହାକୁ ଆଖିରେ ନ ଦେଖିଲେ କଳ୍ପନା କରିହେବନି। ହ୍ୟାଣ୍ଡବ୍ୟାଗ୍ର ହ୍ୟାଣ୍ଡେଲ୍ଠୁ ଆରମ୍ଭ କରି ଚପଲର ଫିତା ଯାଏ, ଫୁଲକୁଣ୍ଡଠୁ ଆରମ୍ଭ କରି ଡ୍ରୟର୍ର ହ୍ୟାଣ୍ଡେଲ୍ ଆଉ ଟିପଏଠୁ ଆରମ୍ଭ କରି ଟେବୁଲ୍ ଲ୍ୟାମ୍ପର ଫ୍ରେମ୍ ଆଉ ବେଲ୍ଟଠୁ ଆରମ୍ଭ କରି ଗହଣା, ଆହୁରି ଅନେକ ଜିନିଷ ମିଳୁଛି ଏଇ ଦଉଡ଼ିରୁ ତିଆରି ହୋଇ।

ବିବାହ ବେଦୀରେ ହାତଗଣ୍ଠି ପଡ଼େ ଫୁଲ ତିଆରି ଦଉଡ଼ି ଡୋରିରେ, ମୃତ୍ୟୁ ପରେ ପାଳ ଦଉଡ଼ିରେ ଜୁଇ ବନ୍ଧା ହୁଏ। କୁହାଯାଏ ଜୀବ ମଲା ପରେ ତାକୁ ଯମରାଜଙ୍କ ଦୂତମାନେ ଯମ ଦଉଡ଼ିରେ ବାନ୍ଧି ନିଅନ୍ତି, ତାର ନ୍ୟାୟ ଅନ୍ୟାୟ ବିଚାର କରନ୍ତି। ପାହାଡ଼ ଚଢ଼ିବା ପାଇଁ ବ୍ୟବହାର କରାଯାଉଥିବା ଦଉଡ଼ି ଉଚ୍ଚ ସ୍ଥାନରୁ ତଳକୁ ଓହ୍ଲେଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଜୀବିକା ଅର୍ଜନ ପାଇଁ କେତେବେଳେ ହଳ ଜୋତିବାରେ ପଘା ଭାବେ ବ୍ୟବହୃତ ହୁଏ, ତ କେତେବେଳେ ମାଛ ଧରିବା ପାଇଁ ଜାଲ ତିଆରିବାରେ ବ୍ୟବହୃତ ହୁଏ ଦଉଡ଼ି। ପେଟ ପୋଷିବା ପାଇଁ କେହି କେହି ଦଉଡ଼ି ବଳି ବିକ୍ରି କରନ୍ତି, ପୁଣି ଜୀବନ ପ୍ରତି ବିତୃଷ୍ଣା ଆସିଗଲେ ସେହି ଦଉଡ଼ିକୁ କେହି ଆତ୍ମହତ୍ୟାର ସାମଗ୍ରୀ ଭାବେ ବେକରେ ଲଗେଇ ଜୀବନ ହାରନ୍ତି। ଦିନେ ସମୁଦ୍ର ମନ୍ଥନ ପାଇଁ ମନ୍ଦରାଚଳ ପର୍ବତରେ ସମୁଦ୍ର ମନ୍ଥିବା ପାଇଁ ଖୋଜାଯାଇଥିଲା ଉପଯୁକ୍ତ ଦଉଡ଼ି, କିନ୍ତୁ ମିଳିନଥିଲା। ସେତେବେଳେ ମହାଦେବଙ୍କ ଗଳାର ଆଭୂଷଣ ବାସୁକୀ ମହାରାଜ ଦଉଡ଼ିର କାମ କରିଥିଲେ। ସମ୍ପୂର୍ଣ୍ଣ ହୋଇଥିଲା ସମୁଦ୍ର ମନ୍ଥନ। ଆଉ ଦହି ମନ୍ଥି ଲହୁଣୀ ବାହାର କରିବା ପାଇଁ ବ୍ୟବହାର କରାଯାଏ ଖୁଆ ଦଉଡ଼ି। ମା ଯଶୋଦା ଯେତେବେଳେ କଳାକାହ୍ନୁ ଉପରେ ରାଗି ଯାଉଥିଲେ, ଏହି ଖୁଆ ଦଉଡ଼ିରେ ତାଙ୍କୁ ବାନ୍ଧିଦେଇ ସଜା ଦେଉଥିଲେ। ହଁ ବନ୍ଧୁ, ଦଉଡ଼ି କାହା ପାଇଁ ସଜା ଦେବାର କାମ ମଧ୍ୟ କରେ। ଦଉଡ଼ିର ଅନ୍ୟ ନାମ ରଜୁ। ପ୍ରେମ ରଜୁରେ ବନ୍ଧା ଏ ସଂସାର, ସବୁବେଳେ ବନ୍ଧା ହୋଇ ରହିଥାଉ, ହସ ଖୁସିରେ ସଂସାର ଚାଲିଥାଉ। ଏହି କାମନା କରି କାର୍ଯ୍ୟକ୍ରମ ଏଇଠି ରଖି ବିଦାୟ ନେଇ ରହୁଛି କବିତା। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ କେନ୍ଦୁଝର। ସମୟ ଦିନ 10:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1308 ଅଧ୍ୟାୟ।

0: padre por duco. Taco tiki, taco tiki, taco tiki, taco tiki, taco tiki, tiki, tiki, taco tiki, tiki, tiki, taco tiki, tiki, tiki, taco tiki, tiki, taco tiki, taco tiki, tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki, taco tiki.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା ସାରା।
4: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ୍ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
5: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା

ଭଉଣୀ ନମସ୍କାର। ଆଜିର ବସୁନ୍ଧରା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

ଭଉଣୀ, ଏବେ ବର୍ଷା ଦିନ। ଏଇ ବର୍ଷା ଦିନେ ଆମଠାରେ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ସାଧାରଣତଃ ବର୍ଷା ଦିନେ ଆଖିରେ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ, ଯାହାଫଳରେ ଆଖି ସଂକ୍ରମଣ ସମସ୍ୟା ଦେଖାଯାଇଥାଏ। ତେଣୁ ବର୍ଷା ଦିନେ ଆଖିର ଯତ୍ନ ନେବା ନିହାତି ଆବଶ୍ୟକ। ତେବେ ଏଇ ବର୍ଷା ଦିନେ ଆମେ କିପରି ଆଖିର ଯତ୍ନ ନେବା, ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଦିନକୁ ଅତି କମ୍ରେ 2-3 ଥର ସଫା ପାଣିରେ ଆଖିକୁ ଧୋଇବା ଆବଶ୍ୟକ। ଏପରି କରିବା ଦ୍ୱାରା ସଂକ୍ରମଣର ଆଶଙ୍କା କମ୍ ରହିଥାଏ। ଆଖିକୁ ହାତରେ ମକଚିଲେ ହାତରେ ଥିବା ବ୍ୟାକ୍ଟେରିଆ ଆଖିରେ ପଶିଯାଏ, ଯାହାକି ସଂକ୍ରମଣ ଆଶଙ୍କାକୁ ବଢ଼ାଇଥାଏ। ତେଣୁ ଆଖିକୁ ମକଚିବା ବେଳେ ସଫା ଓ ନରମ କପଡ଼ା ବ୍ୟବହାର କରିବା ଆବଶ୍ୟକ। ଦୁଇଚକିଆ ଯାନ ଚଳାଇବା ବେଳେ ଆଖିରେ ଚଷମା ପିନ୍ଧିବା ଆବଶ୍ୟକ, ନହେଲେ ଆଖିରେ ଧୂଳି ଓ ପୋକ ପଡ଼ିପାରେ, ଯାହା ଆଖି ସଂକ୍ରମଣର କାରଣ ହୋଇଥାଏ। ଆଖିରେ ଯଦି ମେକଅପ୍ ସାମଗ୍ରୀ ଲଗାଉଛନ୍ତି, ତେବେ ସେହି ମେକଅପ୍ ସାମଗ୍ରୀ ଅନ୍ୟ କାହାକୁ ଦିଅନ୍ତୁ ନାହିଁ, କିମ୍ବା ଅନ୍ୟ କାହାର ମେକଅପ୍ ସାମଗ୍ରୀକୁ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ପୋଷା ଜୀବଜନ୍ତୁଙ୍କୁ ଶୋଇବା ଘରକୁ ଆଣନ୍ତୁ ନାହିଁ। ଆଖିକୁ ଛୁଇଁବା ପୂର୍ବରୁ ହାତକୁ ପ୍ରଥମେ ସଫା ପାଣିରେ ଧୁଅନ୍ତୁ। ଏଇଭଳି କିଛି କଥା ପ୍ରତି ଯଦି ଆମେ ଧ୍ୟାନ ଦେବା, ତାହେଲେ ଏଇ ବର୍ଷା ଦିନେ ଆମେ ଆଖି ସଂକ୍ରମଣଠାରୁ ନିଜକୁ ସୁରକ୍ଷା ଦେଇପାରିବା।

0: ଭଉଣୀ, କଥାରେ ଅଛି, ଶିଶୁ ହସିଲେ ଦୁନିଆ ହସେ। ଆମେ ଜାଣନ୍ତି ଶିଶୁଟିଏ ହେଉଛି ପରିବାରର ଭବିଷ୍ୟତ ବଂଶଧର, ଆଉ ଏ ଦେଶର ଭବିଷ୍ୟତ ନାଗରିକ। ଗୋଟିଏ ସୁସ୍ଥ ସମାଜ ପାଇଁ ଶିଶୁଟିଏ ସୁସ୍ଥ ରହିବା ନିହାତି ଆବଶ୍ୟକ। ଶିଶୁଟିର ସ୍ୱାସ୍ଥ୍ୟ ଯଦି ଅବହେଳାର ଶିକାର ହୁଏ, ତାହେଲେ ସେ ଅନେକ ରୋଗର ଶିକାର ହେବା ସହିତ ତାର ଶାରୀରିକ ଓ ମାନସିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଶିଶୁଟିକୁ ସୁସ୍ଥ ରଖିବାକୁ ହେଲେ ତାର ଖାଦ୍ୟପେୟ ପ୍ରତି ଆମକୁ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ। ତାକୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଦେବାକୁ ପଡ଼ିବ, କାହିଁକିନା ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପଯୁକ୍ତ ପୋଷଣ ଜରିଆରେ ହୋଇଥାଏ। ତେଣୁ ଗୋଟିଏ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଆସନ୍ତୁ ଭଉଣୀ, କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହିତ କଥା ହେବା, ଆଉ ଜାଣିବା ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କେତେ ରହିଛି। ତେବେ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୋ ନାଁ କୁନ୍ତଳା ମହାନ୍ତ, ମୁଁ ମହିଳା ସ୍ୱାସ୍ଥ୍ୟକର୍ମୀ ତୁରୁମୁଙ୍ଗା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟ କରୁଛି, ପାଟଣା ସିଏସି ଅଣ୍ଡରରେ।
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ
0: ମ୍ୟାଡାମ। ଆଜି ଆମେ କାର୍ଯ୍ୟକ୍ରମରେ ଆଲୋଚନା କରିବା ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ। ତେବେ ପ୍ରଥମେ ଜାଣିବା ଉତ୍ତମ ସ୍ୱାସ୍ଥ୍ୟ କହିଲେ କଣ?
1: ସାଧାରଣତଃ ଉତ୍ତମ ସ୍ୱାସ୍ଥ୍ୟ କହିଲେ ଯେତେବେଳେ ଆମେ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ଆମେ ସୁସ୍ଥ ନିଜକୁ ଅନୁଭବ କରିବା, ସେତେବେଳେ ଆମେ ଉତ୍ତମ ସ୍ୱାସ୍ଥ୍ୟ ଆମର ଅଛି ବୋଲି ଆମେ କହିବା।
0: ତେବେ ଶାରୀରିକ, ମାନସିକ ଆଉ ସାମାଜିକ ସ୍ତରରେ ଆମେ ଯଦି ସୁସ୍ଥ ରହିପାରିବା, ତାହେଲେ ଆମେ ଜଣେ ସୁସ୍ଥ ବ୍ୟକ୍ତି ବୋଲି ନିଜକୁ କହିପାରିବା। ତେବେ ଏଇଠି କୁହନ୍ତୁ କି ଗୋଟିଏ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଯେହେତୁ କୁହାଯାଏ ଆଜିର ଶିଶୁ କାଲିର ନାଗରିକ, ଦେଶର ଶିଶୁଟିଏ ଭବିଷ୍ୟତ, ତେଣୁ ଏଇଠି କୁହନ୍ତୁ ଶିଶୁଟିଏର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କେତେ ରହିଛି?
1: ଭଲ କଥାଟା ପଚାରିଲେ। ତ ଆମେ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ କହିବା ପୂର୍ବରୁ ମାଆର ଉତ୍ତମ ସ୍ୱାସ୍ଥ୍ୟଟା ଆମେ ଆଗ ଟିକେ ଯୋଉ ସରକାରଙ୍କର ନିୟମିତ କାର୍ଯ୍ୟାବଳୀ ଅନୁସାରେ ଆମେ ପ୍ରଥମତଃ ଆମେ ମାଆର ସ୍ୱାସ୍ଥ୍ୟକୁ ଆମେ ଗଢୁଛୁ, କାହିଁକି ନା ଶିଶୁଟି ଯେତେବେଳେ ଗର୍ଭରେ ରହୁଛି ସେ ସେତେବେଳେ ହଁ ତାର ମୁଖ୍ୟତଃ ତା ଆଗକୁ ଗଲେ ଆମେ କିଶୋରୀ ବାଳିକାରୁ ହିଁ ଆମ ଉତ୍ତମ ସ୍ୱାସ୍ଥ୍ୟର ଆମେ ଯତ୍ନ ନଉଛୁ। ଯେତେବେଳେ ଝିଅଟି ବଡ଼ ହେଇ କିଶୋରୀରେ ପଦାର୍ପଣ କରୁଛି, 19 ବର୍ଷ କିଶୋରୀ ବୟସ କହୁଛୁ, ସେଇ ବୟସରେ ହିଁ ଆମର ଆଗକୁ ମା ହେବାର ଯୋଉ ଉପାଦେୟତା ରହିଛି ବା ମା ହେବାର ସେ ଯୋଗ୍ୟ ଯେତେବେଳେ ହେବା ପାଇଁ ଆମେ ଟିନ୍ ଏଜ୍ ରନି କିଶୋରୀ ଅବସ୍ଥାରେ ହିଁ ତାକୁ ଯତ୍ନ ନେଇଥାଉ। ଆମ ସ୍ତରରେ କିଶୋରୀ ଅବସ୍ଥାରେ ହିଁ ତାକୁ ଆମେ ସ୍ୱାସ୍ଥ୍ୟ ସଚେତନତା ଦଉଛୁ। ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରକାର ମସଲା ମୁଢି, ସାପ୍ତାହିକ ମାନେ ଅଣ୍ଡା, ଆଇରନ୍ ବଟିକା ଏମିତି ଆମେ ଦଉଛୁ। ତାପରେ ତାକୁ ଆମେ ରିପ୍ରଡକ୍ଟିଭ୍ ଅର୍ଗାନ୍ କୁ ଆମେ ପ୍ରସ୍ତୁତ କରୁଛୁ ଯେ ଆଗକୁ ସିଏ ମା ହେବ। ତ ସେଇ ସମୟରେ ହିଁ ଆମେ ଯତ୍ନ ନଉଛୁ, ଇଏ ଉତ୍ତମ ମା ହେଲେ ଉତ୍ତମ ଶିଶୁଟେ ଜନ୍ମ କରିପାରିବ।
0: ଆଜ୍ଞା, ଉତ୍ତମ ଶିଶୁଟିଏ ପାଇବା ପାଇଁ ହେଲେ ପ୍ରଥମେ କିଶୋରୀ ବାଳିକା ପାଖରୁ ଆରମ୍ଭ କରି ଜଣେ ମାଆର ସ୍ୱାସ୍ଥ୍ୟ ଉପରେ ନିର୍ଭର କରୁଛି ଗୋଟେ ଉତ୍ତମ ସ୍ୱାସ୍ଥ୍ୟବାନ ଶିଶୁର ଜନ୍ମ। ନିଶ୍ଚିତ ଭାବରେ ଆମେ କହିବା ଏଇଟା ଠିକ କଥା। ତେବେ ପୁଷ୍ଟିକର ଖାଦ୍ୟର ମଧ୍ୟ ଆବଶ୍ୟକତା ରହୁଛି। ତେବେ କେଉଁ କେଉଁ ପୁଷ୍ଟିକର ଖାଦ୍ୟ ଆମେ ସେମାନଙ୍କୁ ଦେବା ଯାହାଦ୍ୱାରା ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଗଠନ ହେଇପାରିବ?
1: ଯେତେବେଳେ ଶିଶୁର ଜନ୍ମ ହଉଛି, ମା ପେଟରୁ ତ ମା ଖାଇଲା ପୁଷ୍ଟିକର ଗଲା, ଜନ୍ମ ହେଲା ପରେ ଆମେ ଶିଶୁକୁ କେମିତି ପୁଷ୍ଟିକର ଖାଦ୍ୟ ଦେଲେ ଆମେ ଉତ୍ତମ ସ୍ୱାସ୍ଥ୍ୟ ଶିଶୁର ପାଇପାରିବା। ତ ଏଇ ହେଲା କଥା, ଶିଶୁର ଜନ୍ମ ହେଲା ମାତ୍ରେ ଆମେ ତାକୁ 24 ଘଣ୍ଟା ଭିତରେ ମା କ୍ଷୀର ଯୋଉଟା କି କୋଷ କ୍ଷୀର କହୁଛୁ, ସେ କୋଷ କ୍ଷୀର ଦେବାଟା ଜରୁରୀ, ଆଉ ସମସ୍ତେ ବି ଦେଉଛନ୍ତି ସେ ଯୋଉ ହଳଦିଆ କୋଷ କ୍ଷୀର ରହୁଛି, ତେଣୁ ସେଇ କୋଷ କ୍ଷୀରରେ ଆମର ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି ରହିଛି, ସେହିଠୁ ହିଁ ଛୁଆର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ପ୍ରସ୍ତୁତ ହେଇଗଲା। ତ ଶିଶୁଟି ଯେତେବେଳେ ମା କ୍ଷୀର ଖାଉଛି ଆମେ 6 ମାସ ପର୍ଯ୍ୟନ୍ତ କହୁଛୁ, କେବଳ ମା କ୍ଷୀର, ସେ ଆଉ କିଛି ସେଥିରେ ପାଣି ମହୁ ଚିନି ପାଣି କିଛି ଦେବନି, କେବଳ ମା କ୍ଷୀର ଖାଇବ ଛୁଆଟା। ତାପରେ 6 ମାସ ହେଇଗଲା ପରେ ଶିଶୁକୁ ଆମେ ଯୋଉ ଅନ୍ନପ୍ରସନ୍ନ କରାହଉଛି ବା ବାହାର ଖାଦ୍ୟ ଆରମ୍ଭ ହେବାକୁ ଆମର ଗୋଟେ ହିନ୍ଦୁ ଧର୍ମର ପାରମ୍ପରିକ ସଂସ୍କୃତି ଅଛି ଯେ ଆମେ ଅନ୍ନ ଛୁଆଁ କରିବା ବା ଅନ୍ନ ଛୁଆଣୀ କରିବା, ଶିଶୁକୁ ବାହାର ଖାଦ୍ୟ ଆରମ୍ଭ କରିବା। ବାହାର ଖାଦ୍ୟ ଆରମ୍ଭ କରିବା ସହିତ ଶିଶୁର ମା କ୍ଷୀର କଣ୍ଟିନ୍ୟୁ ଚାଲିବ। ଗୋଟିଏ ଶିଶୁର ଯଦି ଉତ୍ତମ ସ୍ୱାସ୍ଥ୍ୟକୁ ଆମେ ସବୁଦିନ ପାଇଁ ଆମେ ବଜାୟ ରଖିବା, ତାହେଲେ ଆମର 1000 ଦିନ ଆମେ ଧରିଛୁ, 1000 ଦିନ ଆମର ନିହାତି ଶିଶୁର ଯଦି ଆମେ ଯତ୍ନ ନେଇଗଲୁ ତାହେଲେ ସେ ଶିଶୁର ସ୍ୱାସ୍ଥ୍ୟ ଉତ୍ତମ ରହିବ, ଆଗକୁ ମଧ୍ୟ ସିଏ ରୋଗଣା ହେବ ନାହିଁ, ସିଏ ପୁଷ୍ଟିହୀନ ନହିଁ, ଆଗକୁ ବୟସ ଅନୁସାରେ ଠିକ ବଢି ଚାଲିବ। ଆପଣ ଯେହେତୁ ଶିଶୁର ଉତ୍ତମ ଖାଦ୍ୟ ପଚାରିଲେ, ତେଣୁ 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଖାଇବ, ତାପରେ 6 ମାସ ପରେ ବାହାର ଖାଦ୍ୟ ଖାଇବ। ବାହାର ଖାଦ୍ୟ କେମିତି ଖାଇବ ନା, ମା କ୍ଷୀର ଯେମିତି ପତଳା, ସେ ପତଳା ଟାଇପ୍ର ହିଁ 6 ମାସରୁ ଆରମ୍ଭ କରିବ। ଏଇ ପତଳା ଖାଦ୍ୟଟା କଣ ଖାଇବ ନା, ଆମେ ପ୍ରଥମତଃ ପାଣି ଜାତୀୟ ଖାଦ୍ୟ ଆମେ ତାକୁ ଦେବା। ଉଦାହରଣ ସ୍ୱରୂପ ଆମେ ଧର ଡାଲିଟା ପାଣି, ପରିବାକୁ ଚକଟିକିରି ଝୋଳ ଟାଇପ୍ର କରିଦେଲେ ପାଣି, ଯେମିତି ସବୁ ପ୍ରକାର ଖାଦ୍ୟ ସିଏ ପାଇପାରିବ। ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଆଉ ଭିଟାମିନ୍ସ ଖାଦ୍ୟ ଏକା ଟାଇମ୍ରେ ସବୁ ଖାଦ୍ୟ ପାଇପାରିଲେ ତାର ଉତ୍ତମ ସ୍ୱାସ୍ଥ୍ୟ ବା କ୍ରମବର୍ଦ୍ଧନଟା ଶୀଘ୍ର ହେବ। ବୟସ ଅନୁଯାୟୀ ଉଚ୍ଚତା ଓଜନ ଠିକ୍ସେ ହୋଇପାରିବ।
0: ତେବେ ବୟସ ଅନୁସାରେ ଉଚ୍ଚତା ଆଉ ଓଜନ ଯଦି ଠିକ୍ ରହିବ, ତାହେଲେ ଆମେ ଜାଣିବା ଯେ ଶିଶୁଟି ସୁସ୍ଥ ରହିଛି ଆଉ ଗୋଟିଏ ଉତ୍ତମ ସ୍ୱାସ୍ଥ୍ୟବାନ ଶିଶୁ ସେ ହେଇପାରିବ। ତେବେ ମ୍ୟାଡାମ୍, ଆମେ ଦେଖିଥାଉ ଅନେକ ଲୋକ ଭାବନ୍ତି ମନରେ, ପିଲା ଯଦି ମୋଟାସୋଟା ଅଛି ବା ହୃଷ୍ଟପୃଷ୍ଟ ଅଛି, ତାହେଲେ ସେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ। ଆପଣ କଣ କହିବେ ଏ ସମ୍ପର୍କରେ?
1: ନା, ପିଲାଟି ଯଦି ମୋଟା ସୋଟା ଅଛି, ଉତ୍ତମ ସ୍ୱାସ୍ଥ୍ୟ ଅଛି ବୋଲି ଆମେ ବେଳେବେଳେ ଠିକ ଭାବିବା ନାହିଁ। କାହିଁକି ନା ବୟସ ଅନୁସାରେ ଯୋଉ ଆଟିଚ୍ୟୁଡ୍ ଅଛି, ମନେକର ଗୋଟେ ଛୁଆ ମୋଟା ସୋଟା ଅଛି, ତାର ମାନସିକ ଦୁର୍ବଳ ଥିବ, ସେ ଠିକ ସେ ବୁଝିପାରୁନଥିବ, ଠିକ ସେ ଚାଲି ପାରୁନଥିବ, ଭଲ ଖାଉଥିବ, ଠିକ କରୁଥିବ, କିନ୍ତୁ ତାର କ୍ରମବର୍ଦ୍ଧନ ଯୋଉଟା କି ଆମର ଶାରୀରିକ ମାନସିକ ଆଉ ସାମାଜିକ ସ୍ତରରେ ଯଦି ଆମେ ସୁସ୍ଥ ନଥିବ ଛୁଆଟା, ଧର ଭଲ ମୋଟା ସୋଟା ଅଛି କହିଲେ ବୁଝିପାରୁନଥିବ, ମାନେ ଗୋଟେ କଥା କହିଲେ ବୟସ ଅନୁସାରେ ଚେଟକିରି ଧରି ପାରୁନଥିବ, ତାକୁ ଆମେ ସୁସ୍ଥ ବୋଲି କହିବା ନାହିଁ।
0: ତେବେ ଏଇଠି କଣ ମାନସିକ ସ୍ତରରେ ପିଲାର ଉନ୍ନତି ପାଇଁ ପୁଷ୍ଟିକର ଖାଦ୍ୟର ଭୂମିକା ରହୁଛି?
1: ଆଜ୍ଞା, ଆମେ ତ ସାଧାରଣତଃ ବଞ୍ଚିବାର ମୂଳ ଆଧାର ହେଲା ଖାଦ୍ୟ। ମାନସିକ ସ୍ତରରେ ବୃଦ୍ଧି ସହିତ ଶାରୀରିକ ବୃଦ୍ଧି, ସାମାଜିକ ବୃଦ୍ଧି, ଚେତନାର ବୃଦ୍ଧି, ସବୁ ପ୍ରକାର ଖାଦ୍ୟ ହିଁ ଦେଇପାରିବ। ଏଣୁକରି ଖାଦ୍ୟ ନହେଲେ ମଣିଷ ମାନେ ଏଇ ଯୋଉ ନିୟମିତ କ୍ରମ ବର୍ଦ୍ଧନ ଯୋଉଟା କି ଆମେ ଠିକ ଭାବରେ ବଢିବା, ଖାଇବା ଠିକ ସମୟରେ ବୃଦ୍ଧି ହେବା, ଯୋଉ ବୟସରେ ଯୋଉଟା ହେବା କଥା ସେଟା ହେଇପାରିବ ନାହିଁ। ନିହାତି ଖାଦ୍ୟର ଉପରେ ହିଁ ଏଟା ନିର୍ଭର କରେ। ମୌଳିକ ଆଧାର ହେଲା ଖାଦ୍ୟ।
0: ଖାଦ୍ୟର ସମ୍ପର୍କ ରହୁଛି ଗୋଟିଏ ପିଲାର ଶାରୀରିକ, ମାନସିକ ଆଉ ସାମାଜିକ ସ୍ତରରେ ଉନ୍ନତି ଆଣିବା ପାଇଁ। ଦେଖାଯାଏ ଅନେକ କର୍ମଜୀବୀ ମା ସମୟ ଅଭାବରୁ ତାଙ୍କ ପିଲାଙ୍କୁ ସେମାନେ ଘର ତିଆରି ଖାଦ୍ୟ ଦେଇପାରି ନଥାନ୍ତି। ଅନେକ ସମୟରେ ସେମାନେ ବାହାର ଖାଦ୍ୟ ଯେମିତିକି ଡବା ଖାଦ୍ୟ, ପ୍ୟାକେଟ୍ ଖାଦ୍ୟ କିମ୍ବା ଚଟପଟି ଖାଦ୍ୟ ଖାଇବାକୁ ଦେଇଥାନ୍ତି, କିମ୍ବା ପଇସା ଦେଇଦିଅନ୍ତି ବାହାରେ ଯାଇ ଖାଇ ଆସିବାକୁ। ଏହାଦ୍ୱାରା ଶିଶୁର ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିଥାଏ?
1: ବର୍ତ୍ତମାନ ସାମାଜିକ ସ୍ତରରେ ବା ସମାଜରେ ଏଇ କଥାଟା ବେଶୀ ହଉଛି। ମାନେ କରନ୍ତୁ, କର୍ମଜୀବୀ ମହିଳା ହଉ, ଚାକିରିଆ ହଉ, କି ଲେବର ଶ୍ରେଣୀର ମହିଳା ହୁଅନ୍ତୁ, ସେମାନେ କଣ କରୁଛନ୍ତି ମାନେ ବାହାରେ ଅନ୍ୟ ଜଣେ ତାର ସପୋର୍ଟର ଯିଏ ଥିବ ତାକୁ ଛୁଆଟା ଛାଡି ଦେଇକି ପଳଉଛନ୍ତି। ତ ଆମେ ସବୁ ମା ବୁଝିବା ଦରକାର ଯେ ବାହାରେ ଯୋଉ ପକେଟ୍ ଫୁଡ୍ ଆଉ ରିଫାଇନ୍ ଫୁଡ୍, ତ ଆମ ମନା ବର୍ତ୍ତମାନ ସ୍ତରରେ ସମସ୍ତେ ସଚେତନ ହେବା ଦରକାର। ବାହାର ଯୋଉ ପ୍ରକାର ଖାଦ୍ୟ, ପକେଟ୍ ଖାଦ୍ୟ ମିଳୁଛି, ସେଥିରେ ଛୁଆର ମାନସିକ ବୃଦ୍ଧି କି ଶାରୀରିକ ବୃଦ୍ଧି ହୁଏ ନାହିଁ। କାହିଁକି ନା ସେଇଟା କଣ ହୁଏ, ଖାଲି ପାଟିର ଲାଳସାରେ ସେଟା ଭୋକକୁ ମାରିଦିଏ, ଯୋଉ ଖାଦ୍ୟ ଖାଇବା ଦରକାର ସେ ଖାଦ୍ୟ ତାକୁ ସେତେବେଳକୁ ରୁଚେ ନାହିଁ। ଏଣୁ ଛୁଆର ଖାଲି ୱେଟ୍ ହେଇଯିବ, କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବଢିବ ନାହିଁ, ଯେହେତୁ ସେଇ ଖାଦ୍ୟରେ ବିଭିନ୍ନ ପ୍ରକାର ଯୋଉ ରିଫାଇନ୍ ଫୁଡ୍ ଅଛି, ଏଣୁ ସେଥିରେ ଛୁଆର ମାନସିକ ବିକାଶ ଆଉ ହେଇପାରେ ନାହିଁ। ଏଣୁ ଏ ବର୍ତ୍ତମାନ ସ୍ତରରେ ପ୍ୟାକେଟ୍ ଫୁଡ୍ ଖାଇବା ପାଇଁ ବହୁତ କିଛି ଆଡଭର୍ଟାଇଜ୍ ହେଲାଣି, ଆମ ସ୍ତରରେ ମନା କରୁଛୁ। ଘରୋଇ ଖାଦ୍ୟ ଯୋଉଟା

0: କି ଭାତ ଡାଲି ତରକାରୀ ପିଠା ଆମେ ଘରେ ଯୋଉ ପ୍ରକାର ଖାଦ୍ୟ ଖାଇପାରୁଛୁ ସିଝା ତରକାରୀ ଡାଲି ଏଗୁଡା ସବୁ ଆମେ ନିଜେ ତିଆରି କରିକିରି ଛୁଆକୁ ଦେବାକୁ ପଡିବ। ଆଉ ସେଇ ଖାଦ୍ୟ ଖାଇବା ଦ୍ୱାରା ହିଁ ଛୁଆର ଉତ୍ତମ ସ୍ୱାସ୍ଥ୍ୟ ଆଉ ସୁସ୍ଥ ଓ ନିରୋଗ ରହିବ।
1: ଗୋଟେ ସନ୍ତୁଳିତ ଖାଦ୍ୟ ଯୋଉଟା କହିଲେ ଆପଣ, ସୁଷମ ଖାଦ୍ୟ ଗୋଟେ ଶିଶୁ ପାଇଁ ଆବଶ୍ୟକ। ତେବେ ନବଜାତ ଶିଶୁଙ୍କ ପାଇଁ ତ ଆପଣ କହିଲେ ଯେ ମା କ୍ଷୀର ସର୍ବୋତ୍ତମ ଆହାର, ଆଉ ବୟସ ଅନୁସାରେ ଶିଶୁମାନେ ନିଶ୍ଚିତ ଭାବରେ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ତେବେ କେଉଁ କେଉଁ ଖାଦ୍ୟ ଆମେ ସେମାନଙ୍କୁ ଦେବା ଦରକାର ଯାହାଦ୍ୱାରା ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଗଠନ ହୋଇପାରିବ?
0: ଆମ ଜୀବନଶୈଳୀରେ ଚାରୋଟି ସ୍ତର ଅଛି, ମାନେ ଶିଶୁ ଯୌବନ ବୃଦ୍ଧ ଏଗୁଡା ଅଛି ଆମର ଚାରୋଟି ସ୍ତରରେ। କୋଉ ଖାଦ୍ୟ ଅଗ୍ରାଧିକାର ଦିଆଯାଏ କୋଉ ସମୟରେ, ତ ଆମର ପ୍ରାୟତଃ ଶିଶୁ ଅବସ୍ଥାରେ ଶିଶୁଟି ଜନ୍ମ ହେଲା ପରେ ଯୋଉ ପ୍ରକାର କୋଷ କ୍ଷୀରଠୁ ଆରମ୍ଭ କରି ଧୀରେ ଧୀରେ ଧୀରେ ଧୀରେ ବର୍ଷେ ବେଳକୁ ସିଏ ସମ୍ପୂର୍ଣ୍ଣ ଆମ ସହିତ ସମାନ ଖାଦ୍ୟ ଖାଇବ। ଆଉ ସେଇଥିରେ କଣ ହୁଏ, ଅଧିକାଂଶ ମା ଥାନ୍ତି ଆଇଁଷ ଦେବେ ନାହିଁ, ଅଣ୍ଡା ଦେବେ ନାହିଁ, ମାଛ ମାଂସ ଏଗୁଡା ନା ବର୍ଷେ ହେଇନି ଖାଇବନି। ସେଇଟା ନୁହଁ, ଯୋଉ ଆମେ ଅଣ୍ଡାରୁ କି ମାଛରୁ ମାଂସରୁ ଯୋଉ ଆମେ ପ୍ରୋଟିନ୍ଟା ପାଇବା ସେଟା ଛୁଆର ବହୁତ ଦରକାରୀ। ସେ ଜିନିଷଟା ଆମର ବଡିକୁ ସୁରକ୍ଷା ଦେବା ପାଇଁ ପ୍ରୋଟିନ୍ଟା ନିହାତି ଦରକାର, ଏଣୁ କରି ସେସବୁ ଖାଦ୍ୟ ଦେବା ଦରକାର। ଆଉ ବୟସ ଅନୁସାରେ ମାନେ ଛୁଆଟା ବଡ ହେଲା ପରେ ଖାଦ୍ୟର ପରିମାଣ ବି ବଢିବା ଦରକାର, ସେଇଟା ମା ସଚେତନ ହେବା ଦରକାର। ମୋ ଛୁଆଟା ବର୍ଷେ ପାର ହେଲା, କେତେ ଖାଦ୍ୟ ଦରକାର, ଆଜି ଗିନେ ଖାଉଥିଲା 6 ମାସ ପରେ ଆଉ ଗିନେ, ଏମିତି ବଢେଇ ବଢେଇ ଖାଦ୍ୟଟା ନେଲେ ତାର ବୟସ ବଢିବା ସଙ୍ଗେ ଶିଶୁର ଶାରୀରିକ ବୃଦ୍ଧି ମାନସିକ ବୃଦ୍ଧି ହଉଛି, ଏଣୁ ଖାଦ୍ୟଟାକୁ ବି ବଢେଇବା ଦରକାର। ଆଉ ଗୋଟେ କଥା ହେଲା, ସେଟା ମା ବି ସଚେତନ ହେବା ଦରକାର, ବାପା ମା ସଚେତନ ହେଲେ ଯାଇକି ଛୁଆଟା ତ ଖାଉନି, ଏଣୁ କେମିତି ଛୁଆ ଅଧିକ ଖାଇବ ବୟସ ଅନୁସାରେ ତାକୁ ମା ମାନେ ଧ୍ୟାନ ଦେବା ଦରକାର। ଆଉ ଗୋଟେ ହେଲା ଆମର ୟଙ୍ଗ ଯୋଉ ଆମର ଆଡୋଲେସେଣ୍ଟ ଗାର୍ଲ ମାନେ, ସେମାନେ ପ୍ରଚୁର ପରିମାଣରେ ଶାଗ ଘରେ ମିଳୁଥିବା ସବୁଜ ପନିପରିବା ଅଣ୍ଡା ମାଛ ମାଂସ ଯାହା ମିଳୁଛି ସମ୍ପୂର୍ଣ୍ଣ ଆମ ଶରୀର ପାଇଁ ଦରକାର, ସେଟା ନ ଖାଇଲେ ହବନି, ଉତ୍ତମ ସ୍ୱାସ୍ଥ୍ୟ ହେଇପାରିବନି। ସେଟା ସମସ୍ତ ପ୍ରକାର ମାନେ ଶ୍ୱେତସାର ସ୍ନେହସାର ପୁଷ୍ଟିସାର ଆଉ ଭିଟାମିନ ମିନେରାଲ ସବୁ ପ୍ରକାର ଖାଦ୍ୟ ଖାଇଲେ ଯାଇକି ଆମର ଶରୀର ସୁସ୍ଥ ଓ ନିରୋଗ ରହିବ।
1: ଆଜ୍ଞା, ତେବେ ଅନେକ ତ ଅଛନ୍ତି ନିରାମିଷାସୀ ଯୋଉମାନେ ଆମିଷ ଆଦୌ ଖାଆନ୍ତି ନାହିଁ, କେମିତି ସେମାନେ ସନ୍ତୁଳିତ ଆହାର ଖାଇବେ ଯାହାଦ୍ୱାରା ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ଠିକ ରହିବ?
0: ହଁ, ସେଇଟା ବି ଠିକ କଥା, ବହୁତ ଜଣ ଆମିଷ ଖାଆନ୍ତିନି, ନିରାମିଷ ଅଛନ୍ତି, ତେଣୁ ତାଙ୍କ ପାଇଁ ପ୍ରୋଟିନ ଜାତୀୟ ଖାଦ୍ୟ ସେମାନେ ଖାଇବେ। ପ୍ରୋଟିନଟା ତ ମାଛ ମାଂସ ଅଣ୍ଡା ଆଇଁଷ ଜିନିଷରୁ ମିଳିଥାଏ, ଏଣୁ ସେମାନେ ପ୍ରୋଟିନଟାକୁ ଆମର ପନିର କ୍ଷୀର ଜାତୀୟ ଦ୍ରବ୍ୟରେ ଆମର ବେଶୀ ଥାଏ, ଏଣୁ କରି ସେଟାକୁ ଆମେ ଅଧିକ ପରିମାଣରେ ଟିକେ ଖାଇବା ପାଇଁ ପଡିବ ଦୈନନ୍ଦିନ ଜୀବନରେ। ସେଟା ନହେଲେ ବିଭିନ୍ନ ପ୍ରକାର ଆମେ ରୋଗରେ ପୀଡିତ ହେବା, ପ୍ରୋଟିନ ଅଭାବ ହେଲେ ମାନେ ବିଭିନ୍ନ ଶାରୀରିକ ବିକାଶ ହେଇପାରିବନି, ଆଉ ଶରୀରର ସବୁ ଯନ୍ତ୍ରଣା ଅନୁଭବ ହେବ, ବିଭିନ୍ନ ପ୍ରକାର ରୋଗରେ ଆମେ ପଡିବା। ଏଣୁ କରି ପ୍ରୋଟିନ ଯୋଉ ଖାଦ୍ୟରେ ଅଛି, ତ ସେ ଯୋଉ କହିଲି ପନିର ଦହି ଏଇଗୁଡାରେ ସବୁ ପ୍ରୋଟିନ ଅଛି, ସେ ଖାଇବା ନିହାତି ଜରୁରୀ। ଗଜା ମୁଗ ଗଜା ବୁଟ ମାନେ ଗଜା ଜିନିଷରେ ଆମର ଅଛି ପ୍ରୋଟିନ ଅଛି, କେତେକ ଫଳରେ ବି ପ୍ରୋଟିନ ଅଛି, ଏମିତି ଦେଖିକି ସବୁ ଜିନିଷ ଖାଇବା ପାଇଁ ପଡିବ। ଚିନା ବାଦାମ ଆଉ ପିସ୍ତା ବାଦାମ ଡାଲି ମାନେ ସମସ୍ତ ଡାଲି ଜାତୀୟ ଖାଦ୍ୟରେ ପୁଷ୍ଟିସାର ଭରପୁର ଅଛି, ଏଣୁ ଆମେ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଦିନ ଆମେ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର ଯୋଉମାନେ ନିରାମିଷ। ଆଉ ଆମିଷ ଖାଇବା ଲୋକ ତ ସବୁଦିନେ ତାଙ୍କର ଅଣ୍ଡା ମାଛ ମାଂସ ଖାଉଛନ୍ତି, ସେଥିରେ ସେ ଭରପୁର ହେଇଯିବ, କିନ୍ତୁ ନିରାମିଷ ମାନଙ୍କ ପାଇଁ ଆମର ସାଧାରଣତଃ ଏଇ ଡାଲି ଜାତୀୟ ଖାଦ୍ୟ କ୍ଷୀର ପନିର ଏଗୁଡା ଖାଇବା ନିହାତି ଜରୁରୀ।
1: ଆଜ୍ଞା, ଆମେ ତ କଥା ହଉଛନ୍ତି ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ। ତେବେ ଆଉ ଗୋଟେ କଥା ମଧ୍ୟ ମନକୁ ଆସୁଛି ଯେ ଅନେକ ଅଛନ୍ତି ଆମର ଗରିବ ଶ୍ରେଣୀର ମା ଭଉଣୀ ମାନେ, ଯେଉଁମାନେ ତାଙ୍କ ଶିଶୁଙ୍କୁ ପଇସା ଖର୍ଚ୍ଚ କରି ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିନଥାନ୍ତି, ସେମାନେ କିଭଳି ଭାବରେ ତାଙ୍କ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବେ ଯାହାଫଳରେ ସେମାନଙ୍କ ପିଲାମାନେ ମଧ୍ୟ ସୁସ୍ଥ ରହିବେ, ସ୍ୱାସ୍ଥ୍ୟବାନ ହେଇପାରିବେ ଆଉ ଅପପୁଷ୍ଟିର ଶିକାର ହେବେ ନାହିଁ?
0: ହଁ, ଏଇଟା ଗୋଟେ ଭଲ କଥା ପଚାରିଲେ ଯେ ଆମର ଯୋଉ ଗରିବ ଶ୍ରେଣୀର ଲୋକମାନେ ଯୋଉମାନେ କି ସବୁ ପ୍ରକାର ଖାଦ୍ୟ ଛୁଆମାନଙ୍କୁ ଦେଇପାରୁନାହାନ୍ତି, ତା ପାଇଁ ଆମର ନିୟମିତ ସିଏ ନିଜ ଘରେ ଯାହା ଖାଇବ ସେ ତ ଖାଇବ, ଯାହା ପୁଷ୍ଟିସାର ପାଇଲା କି ଶ୍ୱେତସାର ଆଉ ଲୋହସାର ଯାହା ପାଇଲେ, ତାପରେ ବି ଆମର ସରକାରଙ୍କ ଯୋଜନାରେ ଅଙ୍ଗନବାଡି କେନ୍ଦ୍ରରେ ଡେଲି ଗୋଟେ ଗୋଟେ ଅଣ୍ଡା ଦିଆଯାଉଛି, ପ୍ରତ୍ୟେକ ଦିନ ଅଣ୍ଡା ଦିଆଯାଏ, ପ୍ରତ୍ୟେକ ଦିନ ମାଣ୍ଡିଆ ଦିଆଯାଏ, ପ୍ରତ୍ୟେକ ଦିନ ବିଭିନ୍ନ ସବୁଜ ପନିପରିବା ଦିଆଯାଏ। ଏଣୁ ସେ ଯଦି ପ୍ରତ୍ୟେକ ଦିନ ଅଙ୍ଗନବାଡିକୁ ଯିବ ତାହେଲେ ସେ ପ୍ରତ୍ୟେକ ଦିନ ଗୋଟେ ଅଣ୍ଡା ଖାଇପାରିବ, ଆଉ ସେଇଠି ତାର ପୁଷ୍ଟିଟା ସାଧନ ହେଇପାରିବ। ତାପରେ ସ୍କୁଲରେ ବି ସବୁଦିନ ଗୋଟେ ଗୋଟେ ଅଣ୍ଡା ଦଉଛନ୍ତି, ଅଣ୍ଡା ତରକାରୀ ଦଉଛନ୍ତି, ଏଣୁ ସରକାର ଏହାକୁ ଚିନ୍ତା କରିକିରି ପୁଷ୍ଟିହୀନ ଯେପରି ନ ହେବେ ଛୁଆ, ସେଥିପାଇଁ ସ୍କୁଲରେ ଆମର ଅଣ୍ଡା ଦେବାର ବ୍ୟବସ୍ଥା ରହିଛି, ତା ସହିତ ସବୁଜ ପନିପରିବା ଯୋଉଦିନ ଯାହା ଘରେ ମିଳୁଛି ସେଇଟା ବି ଆମର ଛୁଆମାନେ ଖାଇବା ନିହାତି ଦରକାର। ଆଉ ସେ ମା ସଚେତନ ହେବା ଦରକାର ଯେ ଗୋଟେ ଛୁଆର ପ୍ରତ୍ୟେକ ଦିନ କେତେ ପ୍ରୋଟିନ୍ ଦରକାର ହେଇଥାଏ, ଓଜନ ଅନୁସାରେ ପ୍ରୋଟିନ୍ ଦରକାର ହେଇଥାଏ, ସେଇଟା ମା ସଚେତନ ହେବା ଦରକାର ପ୍ରତ୍ୟେକ ଦିନ। ପ୍ରୋଟିନ୍ ଯଦି ନ ହେଲା ଶାରୀରିକ ଦୁର୍ବଳ ହବ, ଆଉ ପେଟ ବାହାରି ଯିବ, ହାତ ଗୋଡ ସରୁ ହେଇଯିବ, ମାରାସ୍ମସ୍ ପ୍ରେସରଙ୍କର ରୋଗ ଯୋଉ ଅଛି ସେଗୁଡ଼ା ସବୁ ହେବ। ଏଣୁ କରି ପ୍ରୋଟିନ୍ ଟା ବଡି ପାଇଁ ନିହାତି ଦରକାର। ସେଥିପାଇଁ ଏବେ ଛୁଆର ଅବସ୍ଥା ବହୁତ ସୁଧୁରି ଯାଇଛି, ପ୍ରତ୍ୟେକ ଦିନ ସେମାନେ ଅଣ୍ଡା ଖାଉଛନ୍ତି, ଗୋଟେ ଅଣ୍ଡାରେ 6 ଗ୍ରାମ ପ୍ରୋଟିନ୍ ଅଛି, ମାନେ ଦୈନନ୍ଦିନ ଜୀବନରେ ସେ ଡେଲି 6 ଗ୍ରାମ ପ୍ରୋଟିନ୍ ପାଇଲାନି। ବାଡି ବଗିଚା କରିକିରି ସବୁଜ ପନିପରିବା ମା ମାନେ ଯୋଉ ଘରେ କରୁଛନ୍ତି, ତରକାରୀ କରିକିରି ଖାଇପାରୁଛନ୍ତି, ସେଟା ବି ଖାଇବା ଦରକାର। ଛୁଆ ମାନେ ବେଳେ ବେଳେ କଣ କି ଖାଆନ୍ତି ନାହିଁ, ଏଣୁ ସେଟା ଆମେ ଆମ ସ୍ତରରେ ଆମେ ମାତୃ କମିଟି କରିକିରି ମଦର୍ସ ମିଟିଂରେ ଆମେ ବୁଝାଉଛୁ ଛୁଆକୁ କେମିତି ଖାଦ୍ୟ ଦେବ। ଆମେ ଭଲ ସୁଷମ ଖାଦ୍ୟଟା ଖାଇଲେ, କିନ୍ତୁ ସାନିଟେସନ କଲେ ନାହିଁ, ହାତ ଧୋଇଲେ ନାହିଁ, ତାକୁ ପ୍ରସ୍ତୁତ କଲେ ନାହିଁ, ଖରାପ ହାତରେ କରିଲେ ହେଲେ ତାର ଆଉ ଝାଡା ହେଇକି ବାହାରି ପଡିବ ତାର ନ୍ୟୁଟ୍ରିସନ ଯେତିକି। ତେଣୁ ଖାଲି ଗୋଟେ ଦିଗକୁ ଦୃଷ୍ଟି ଦେଲେ ହେବ ନାହିଁ, ଯଦି ଛୁଆକୁ ଆମେ ଉତ୍ତମ ସ୍ୱାସ୍ଥ୍ୟ ଦେବା ବିଭିନ୍ନ ତାର ଦିଗ ଅଛି। ଖାଲି ଖାଦ୍ୟଟା ଖାଇଲେ ହେବନି, କେମିତି ଝାଡା ହେବ ନାହିଁ, କେମିତି ସୁସ୍ଥ ନିରୋଗ ରହିବ, ସଫା ସୁତୁରା ରହିବ, ଯୋଉ ଖାଦ୍ୟ ଖାଇବ ତାକୁ ଧୋଇକି ଖାଇବ, ସେ ହାତ ଧୋଇକି ଖାଇବ, ଏସବୁ କଲେ ଯାଇକି ଉତ୍ତମ ସେ ସ୍ୱାସ୍ଥ୍ୟ ରହିପାରିବ।
1: ନିଶ୍ଚିତ ଭାବରେ ମ୍ୟାଡାମ, ଯଦି ଆମେ ପୁଷ୍ଟିକର ଖାଦ୍ୟ ଦେଇ ପିଲାଙ୍କୁ ସ୍ୱାସ୍ଥ୍ୟବାନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ନିଶ୍ଚିତ ଭାବରେ ପୁଷ୍ଟିକର ଖାଦ୍ୟ ଦେବା, ତା ସହିତ ଆନୁଷଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦେବା, ଯେମିତି ଆପଣ କହିଲେ ସ୍ୱଚ୍ଛତା, ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ, ଯାହାକି ବିଭିନ୍ନ ସଂକ୍ରାମକ ରୋଗରୁ ଶିଶୁକୁ ରକ୍ଷା କରିବ। ତେବେ ଶେଷରେ ଆମର ଶ୍ରୋତା ଭଉଣୀ ମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଉ ପ୍ରକାର ଆମେ ଖାଦ୍ୟ ଖାଉଛୁ, ବିଭିନ୍ନ ପ୍ରକାର ଆମେ ରୋଗରେ ଆକ୍ରାନ୍ତ ହଉଛୁ। କାହିଁକି ନା ଆମେ ଯେତେ ଭଲ ଖାଦ୍ୟ ଖାଉ, ଭଲ ସ୍ୱଚ୍ଛତା ଅବଲମ୍ବନ କରୁ, ଯାହା କଲେ ବି ରୋଗ ହଉଛି। କାହିଁକି ନା ଆମର ଖାଦ୍ୟରେ ଯୋଉ ପ୍ରକାର ସାର ପଡୁଛି କି ବିଭିନ୍ନ ଆମର ଯୋଉ ପଲ୍ୟୁସନ ହେଇଯାଇଛି ଜଳବାୟୁ, ଆମକୁ ବଡ ବଡ ରୋଗ ବର୍ତ୍ତମାନ ପରିପ୍ରେକ୍ଷୀରେ ହଉଛି। ଛୁଆଠୁ ବଡ ପର୍ଯ୍ୟନ୍ତ ବର୍ତ୍ତମାନ ଓବେସିଟି ହଉଛି, ଛୁଆମାନଙ୍କର ସବୁ ମୋଟାପଣ ଦେଖାଯାଉଛି, କମ୍ ଏଜ୍ ରେ ବହୁତ ମୋଟା ହଉଛନ୍ତି ଛୁଆମାନେ। କାହିଁକି ନା ବିଭିନ୍ନ ପ୍ରକାର ଯୋଉ ବାହାର ଖାଦ୍ୟ ଖାଉଛନ୍ତି, ଆଉ ସାର ଦିଆ ଜିନିଷ ଆମେ ବହୁତ ଖାଉଛୁ। ତେଣୁ କରି ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇବା ପାଇଁ ହେଲେ ଆମେ ନିଜେ ବାଡି ବଗିଚା ତିଆରି କରିବା ଦରକାର। କିଚେନ ଗାର୍ଡେନ ଗୋଟେ ନିହାତି କରିବା ଦରକାର, ଯେ ନିଜେ ଚାଷ କରିବ, ସେଇ ଚାଷରେ ନିଜର ପରିବା କଟା ଚୋପା ଖତ ଗୋବର ଦେଇକି ଆମେ ଯୋଉ ଗଛଟା କରିବା, ତା ଦେହରେ ଏତେ ସାର ନଥିବ, ଏଣୁ ସେ ଖାଦ୍ୟଟା ଖାଇଲେ ଆମ ଶରୀରରେ ଆମର ରୋଗ ସୃଷ୍ଟି କରିପାରିବ ନାହିଁ। ଆଉ ଗୋଟେ କଥା, ଶିଶୁମାନଙ୍କର ସୁଷମ ଖାଦ୍ୟକୁ ବହୁତ ଗୁରୁତ୍ୱ ଦେବାକୁ ପଡିବ, ଆଉ ନିୟମିତ ଅଭ୍ୟାସ ଗୁଡା ଶିଶୁକୁ ଭଲ ଅଭ୍ୟାସ, ହାତ ଧୋଇ ଖାଇବ, ଆଉ ପରିଷ୍କାର ପରିଚ୍ଛନ୍ନ ରହିବ, ଆଉ ଯୋଉ କଞ୍ଚା ଖାଦ୍ୟ ଫଳମୂଳ ଖାଇଲେ ବି ଧୋଇକି ଖାଇବ, ଏଗୁଡା ଛୁଆକୁ ପ୍ରାକ୍ଟିସ କରିବା ଦରକାର ଛୋଟ ବେଳୁ। ଆଉ ଗୋଟେ ହେଲା ନିୟମିତ ବ୍ୟାୟାମ କରିବା ଦରକାର, ଏଇଟା ବଡ ମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ଯୋଉ ପ୍ରକାର ରୋଗ ଆସିଲାନି, ବିପି, ଡାଇବେଟିସ, କ୍ୟାନ୍ସର, ଏଭଳିଆ ବଡ ବଡ ରୋଗ ଆସିଲାନି, ଆମ ନିଜକୁ ବି ଆମେ ସାବଧାନ ହେବା ପାଇଁ ପଡିବ। ନିୟମିତ ବ୍ୟାୟାମ କରିବା, ତମାଖୁ ବର୍ଜନ କରିବା, ଆଉ କୌଣସି ପ୍ରକାର ନିଶା ଗୁଟଖା ଏଗୁଡା ପାଖରୁ ଦୂରେଇ ରହିବା, ଉତ୍ତମ ନିଦ୍ରା ହେବା ଦରକାର। କଣ କରୁଛନ୍ତି ଏବେକାର ଯୁବ ସମାଜ, ରାତି 1-2-3 ପର୍ଯ୍ୟନ୍ତ ମୋବାଇଲ ଦେଖିକି ଶୋଉଛନ୍ତି, ତଦ୍ୱାରା ନିଦ୍ରା ଠିକ ସେ ହଉନି, 2-10 ଉଠୁଛନ୍ତି, ଏଣୁ ତାଙ୍କର ଶୋଇବା ପ୍ରଣାଳୀଟା ଠିକ ରହୁନାହିଁ। ଏଣୁ ଖୁବ ଶୀଘ୍ର ରୋଗ ଗୁଡା 30 ବର୍ଷ ହେଲେ ସାଙ୍ଗେ ସାଙ୍ଗେ ବିପି, ଡାଇବେଟିସ ଆକ୍ରମଣ କରୁଛି। ଏଗୁଡା ସବୁ ଖରାପ ପରିବେଶରେ ରହି ଆମେ ଆମ ଶରୀରକୁ ରୋଗାକ୍ରାନ୍ତ କରୁଛୁ, ଏଣୁ ଏଗୁଡାରୁ ସବୁ ଦୂରେଇ ରହିବା ସମସ୍ତେ ନିହାତି ଆବଶ୍ୟକ।
1: ଆପଣ ଯୋଉ କଥା ସବୁ କହିଲେ, ସମସ୍ତେ ଯଦି ଏହାକୁ ଧ୍ୟାନ ଦେବେ, ତାହେଲେ ନିଶ୍ଚିତ ଭାବରେ ନିଜେ ସୁସ୍ଥ ରହିବା ସହିତ ପିଲାମାନେ ମଧ୍ୟ ଆମର ସୁସ୍ଥ ରହିପାରିବେ। ତେବେ ଯାଉ ମ୍ୟାଡାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କେତେ ରହିଛି ସେ ବିଷୟରେ ଖୁବ୍ ସୁନ୍ଦର ଭାବରେ ଆମ ଶ୍ରୋତା ଭଉଣୀମାନଙ୍କୁ ବୁଝାଇ କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।
2: ଶୁଣୁଥିଲେ ଭଉଣୀ ଆଲୋଚନା, ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ, ଏ ସମ୍ପର୍କରେ ଆମ ସହ ଆଲୋଚନା କଲେ ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତଳା ମହାନ୍ତ। ଏବେ ଆସନ୍ତୁ ଭଉଣୀ ଶୁଣିନେବା ଗୀତଟିଏ।

ସେବା ଯୋଗାଇଦେବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବାର ସୁବିଧା ରହିଛି। ତେଣୁ ଭଉଣୀ, ଆପଣ ଏହି ଯୋଜନାର ଲାଭ

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: وزیر اعظم مودی فرانس کے اپنے دورے کے حصے کے طور پر آج شام پیرس پہنچیں گے. وزیر دفاع راجناتھ سنگھ نے کہا ہے کہ بھارت کی خود مختاری کے ساتھ کوئی سمجھوتا نہیں ہے. انہوں نے سرجیکل سٹرائکس، بالاکوٹ اور آپریشن سندور کا دہشت گردی کی روک تھام کے لیے فیصلہ کن کارروائیوں کے طور پر ذکر کیا. بھارت کے دفاعی ساز و سامان
1: پروش برگ دوتیہ دینی کے انترجاتی کا کرکٹ میچ G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ. ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ. ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି. ଏହା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି. ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି. ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି. ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି. ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ

0: ଲକ୍ଷ୍ମୀ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ। ଏଥିରେ G7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDରେ ପ୍ରତିନିଧି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚିବେ। ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ। ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି। ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ। G7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ G7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
1: हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
0: ଶ୍ରୀ ଯାଦବ କହିଛନ୍ତି, ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ

0: ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାରି ରହିଛି। ଟସ୍ ଜିତି ଆଫଗାନିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଖେଳରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଛି। ଦୀର୍ଘ 36 ବର୍ଷ ପରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଅଷ୍ଟ୍ରିଆ ଏହାର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ଦଳର ତାରକା ଖେଳାଳି ଲିଓନେଲ୍ ମେସିର ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ନରୱେ 4-1 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ଫ୍ରାନ୍ସ ସେନେଗଲକୁ 3-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଓଡ଼ିଶା ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳକୁ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି। ତେବେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା। ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ୍ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. G7 leaders adopt declarations on global stability, security cooperation and efforts to counter transnational organized crime. Prime Minister Narendra Modi to meet US President Donald Trump on the sidelines of G7 summit in Evian, France, to reach Paris this evening as part of his visit to France. Defense Minister Rajnath Singh says India's sovereignty non-negotiable, cites surgical strikes, Balakot and Operation Sindoor as decisive actions against terrorism. India's defense production soars to record 1.78 lakh crore rupees in financial year 2025-26, surges 110% since 2020-21. Security forces intensify enforcement and counter-insurgency operations across Manipur. 3 militants arrested, 26 illegal bunkers destroyed. And in men's cricket, second ODI of 3-match series between India and Afghanistan underway in Lucknow. And now the news in detail. The G7 leaders have adopted a series of declarations focusing on global stability, security cooperation and efforts to counter transnational organized crime. In their statement, the leaders welcomed the deal between the United States and Iran under US President Donald Trump. The leaders emphasized the importance of safe maritime passage through the Strait of Hormuz and supported steps to strengthen regional security. In another declaration, the G7 pledged to intensify action against drug trafficking,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERTର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର PM ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। 3ଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(k) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। OSRTC ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 October 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06742410595 809322335444 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଓଟିଇଟି ପରୀକ୍ଷା ଆସନ୍ତା 28 ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 2:30-4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦ୍ୱାରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝାକମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବ ବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି।

ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟକ୍ରମ ସମସ୍ତ ରେଡ଼ିଓ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲରେ ଉତ୍ତାରି, ଏବଂ ତା ସହିତ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ୍ ୱେଭ୍ରେ 199.3 meter ତଥା 1584 kHz ମାଧ୍ୟମରେ। ଶ୍ରୋତା ବନ୍ଧୁ, ଏଥର ଆମ କାର୍ଯ୍ୟକ୍ରମ ସ୍ୱର ସରିତର ଗୀତିଧାରା ଇନ୍ଦ୍ରଧନୁ। ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀର ଏହି ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ସ୍ୱର ସରିତର ଗୀତିଧାରା ଇନ୍ଦ୍ରଧନୁରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ବିଭିନ୍ନ ଭାଷା ଓ ବିଭିନ୍ନ ଚଳଚ୍ଚିତ୍ରର ମନଛୁଆଁ ଗୀତକୁ ନେଇ ଆଜିର ଏହି ସୁରିଲା ଆସର। ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଥମ ଗୀତ ସହ। ଗୀତ ଚଳଚ୍ଚିତ୍ର କ୍ଲିକ୍ରୁ, ଗୀତ ମେହରୁମ୍।

ଶୁଣିଲେ ବିଭୂକିଶ୍ୱରଙ୍କ କଣ୍ଠରେ ଭାଙ୍ଗିଗଲା ଚୁଡ଼ି ଓଡ଼ିଆ ଆଲବମ୍ର ଗୀତ ସଙ୍ଗୀତ ଗୋବିନ୍ଦ ଚନ୍ଦ୍ର ଏଥର ଚଳଚ୍ଚିତ୍ର କ୍ଲିକ୍ ମେହରୁମ୍ ଶିଳ୍ପୀ ଶାନ୍ ଏବଂ ଶ୍ରୀୟା ଘୋଷାଲ ସଙ୍ଗୀତ ସମୀର ଟଣ୍ଡନ।

ଜୀବନର କିଛି ଅଧୁରା କାହାଣୀ, କିଛି ଅପ୍ରାପ୍ତ ସ୍ୱପ୍ନ ଓ କିଛି ଅବ୍ୟକ୍ତ ଭାବନା ମନର ଗହିରିରେ ଚିରଦିନ ପାଇଁ ରହିଯାଏ। ସେହି ନିରବ ଚେତନା, ବେଦନା ଓ ଅନୁଭୂତିର ସ୍ୱତନ୍ତ୍ର ପ୍ରକାଶ ହେଉଛି ଚଳଚ୍ଚିତ୍ର କ୍ଲିକ୍ର ଗୀତ ମେହରୁମ୍।

ଶେଷଲା କାର୍ଯ୍ୟକ୍ରମ ସିନେ ତରଙ୍ଗ ଆକାଶବାଣୀ କେନ୍ଦୁଝର ଏଥର ଯୁବବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆରେ ସୋମୁ, ତମେ
1: ମୁଁ ମତେ ଘର ଭିତରକୁ ଡାକିବନି?
0: ଘର ଭିତରକୁ ଆସିବା ପାଇଁ କ'ଣ ମୋ ଅନୁମତି ଦରକାର?
1: ହଁ ଯେ, କିନ୍ତୁ ଦେଖୁଛି ତମ ମୁହଁଟା ଶୁଖି ଯାଇଛି।
0: ଏ ପ୍ରଶ୍ନ ମତେ ପଚାରିବା ପୂର୍ବରୁ ତୁମେ ତୁମ ନିଜକୁ ପଚାର।
1: ମୁଁ ବୁଝୁଛି ନାନୀ, ବାପା ଆମକୁ ଯେଉଁ ଅପମାନ କଲେ ଖାଲି ତମକୁ କଷ୍ଟ ଲାଗିନି, ମତେ ବହୁତ କଷ୍ଟ ଲାଗିଛି। ଭଲ ପାଇବାରେ ଏମିତି ଛୋଟ ଛୋଟ କଥା ଶୁଣିବାକୁ ପଡ଼େ, ଏମିତି ଭାଙ୍ଗି ପଡ଼ିଲେ ଆମ ଭଲ ପାଇବା କ'ଣ ସକ୍ସେସ ହବ? ସେ ପଛ କଥା ଭୁଲି ଯାରନି।
0: ନାଇଁ ସୋମୁ, ମୋ ପରି ଗରିବ ଝିଅ ତୁମ ପରି ହାଇ ଷ୍ଟାଟସ୍ ଘରେ ମ୍ୟାରେଜ୍ କରିବାଟା ସ୍ୱପ୍ନ।

0: ଏମିତି କ'ଣ କହୁଛ ରାନୀ? ଭଲ ପାଇବାରେ ଧନୀ କରିବ କେଉଁ ଫାସିଲା? କେହି ନ ଜାଣିଲେ ବି ତୁମେ ମୋତେ ଭଲ ଭାବରେ ଜାଣିଛ, ମୁଁ ତୁମକୁ କେତେ ଭଲ ପାଏ। ତୁମେ ଯଦି ମୋଠୁ ଦୂରେଇ ଯିବ ରାନୀ, ସତ କହୁଛି ମୁଁ ବଞ୍ଚିପାରିବିନି ରାନୀ, ମୁଁ ବଞ୍ଚିପାରିବିନି।
1: ମୁଁ ତୁମ ଭଲ ପାଇବାକୁ ବୁଝୁଛି ସୋମୁ, ତୁମେ ମୋତେ କେତେ ଭଲ ପାଅ, ହେଲେ ସବୁପରେ ତୁମ ବାପା ଚାହାନ୍ତିନି ଏ ଗାଉଁଲି ଗରିବ ଘରର ଝିଅ ରାନୀ ତୁମ ଘରକୁ ବୋହୁ ହେଇକି ଯାଉ।
0: ତୁମେ ଏମିତି କ'ଣ କହୁଛ ରାନୀ? ଆମ ଭଲ ପାଇବା ବିଷୟରେ ବାପାଙ୍କୁ ମୁଁ ବୁଝାଇବାକୁ ଚେଷ୍ଟା କରିବି, ମୋ କଥା ବାପା ନିଶ୍ଚୟ ରଖିବେ, ତୁମେ ଆମ ଘରକୁ ନିଶ୍ଚୟ ବୋହୁ ହେଇଯିବ, ବ୍ୟସ୍ତ ହୁଅନା ରାନୀ, ବିଶ୍ୱାସ ରଖ।
1: ସୋମୁ, ଭଗବାନଙ୍କୁ ଡାକ, ମୁଁ ବି ଡାକୁଛି, ଆମ ଭଲ ପାଇବା ସକ୍ସେସ ହେଉ।
0: ଆରେ ନିଶ୍ଚୟ ସକ୍ସେସ ହେବ ରାନୀ, ଏଇ ଏଥର ଟିକେ ହସି ଦିଅ ନା ପ୍ଲିଜ, ହସ, ଦେଖ ତମ ହସ ଦେଖିଲେ ମୋ ଦିନଟା କେତେ ଭଲରେ ଯାଏ, ହସ ନା ପ୍ଲିଜ, ଏ ହସ, ଦେଖିଲ ରାନୀ ତମ ହସ ହସ ମୁହଁଟା କେମିତି ସତେଜ ଗୋଲାପ ପରି ଦିଶୁଛି, ଆସୁଛି ରାନୀ ଆସୁଛି।
1: ସୋମୁ ଟିକେ ରୁହ ନା, ତମେ କ'ଣ ଏମିତି ପଳେଇବ? ମୁଁ ତୁମ ପାଇଁ ଟିକେ କିଛି ଖାଇବା ଆଣୁଛି, ଖାଇସାରି ଯିବ।
0: ନାଇଁ ରାନୀ ମୋତେ ଭୋକ ନାହିଁ, ମୁଁ ଆସୁଛି, ବାଏ।
2: ସନା ସନା, ଘରେ ଅଛୁ କି?
1: ବାବୁ ଆପଣ ଏଇଠି ପ୍ରଣାମ କରୁଛି ବାବୁ।
2: ଉଠ ମା, ଉଠୁ ଉଠୁ, ହେଲା ହେଲା। ଆରେ ମା ରାନୀ, ତୋ ବାପା ଘରେ ନାହିଁ କି?
1: ନାଇଁ ବାବୁ, ବାପା ଏପର୍ଯ୍ୟନ୍ତ ବଜାରରୁ ଘରକୁ ଫେରି ନାହାନ୍ତି। ଆପଣ ଘର ଭିତରକୁ ଆସନ୍ତୁ, ବାପା ଏବେ ଆସୁଥିବେ। ଆପଣ ଏଇ ଚୌକି ଉପରେ ବସନ୍ତୁ, ମୁଁ ଆପଣଙ୍କ ପାଇଁ ଚା କରି ଆଣୁଛି।
2: ନାଇଁ ରାନୀ, ଥାଉ, ମୁଁ ଚାହା ପିଇକି ଆସିଛି। ତୁ ଯଦି ମୋ କଥା ରଖିବୁ ତାହେଲେ ମୁଁ ଦୀପଦ କଥା ହେଇ ଫେରିଯିବି।
1: ମୋ ସେଥିରେ କଥା ହେବେ କହୁନାହାନ୍ତି ବାବୁ।
2: କଥା କ'ଣ କି ରାନୀ, ମୋ ପରମ୍ପରା, ଇଜ୍ଜତ, ସମ୍ମାନ ସବୁ ତୋ ଉପରେ ନିର୍ଭର କରୁଛି। ତୁ ଚାହିଁଲେ ସବୁ ଠିକ୍ ହେଇଯିବ। କଥାଟା ଏଇଆ ଯେ ତୁ ସୋମୁକୁ ଭୁଲି ଯା ରାନୀ।
1: ବାବୁ।
2: ହଁ ରାନୀ, ତୁ ସୋମୁକୁ ଭୁଲି ଯା। ମୋର ବେଷ୍ଟ ଫ୍ରେଣ୍ଡ ଚତୁର୍ଭୁଜକୁ ମୁଁ କଥା ଦେଇସାରିଛି, ତାର ଏକମାତ୍ର ଝିଅ ଦୀପା ସହିତ ସୋମୁର ଆସନ୍ତା ତିଥିରେ ବାହାଘର। ହେଲେ ମା, ସୋମୁର ଗୋଟେ ଚିତ, ମୁଁ ମ୍ୟାରେଜ୍ କରିବି ତ ରାନୀ କି?
1: ଏଇ ଦୁଇ ପଦ କଥା କହିବା ପାଇଁ ବହୁତ ସହଜ ବାବୁ, ଥରେ ଭାବିକି କହିଲେ ଦୁଇଟି ହୃଦୟ ଥରେ ମିଶିଗଲା ପରେ କ୍ଷୀର ନିରଠୁ ଆହୁରି ଅଧିକ ଘନିଷ୍ଠ ହେଇଯାଏ, ତାକୁ କ'ଣ ଅଲଗା କରିହୁଏ ବାବୁ?
2: ମୁଁ ବୁଝୁଛି ରାନୀ, ମୁଁ ଗୋଟେ ଏମିତି ପରିସ୍ଥିତିରେ ଛିଡ଼ା ହେଇଛି ଯେ ଯଦି ମୁଁ ସୋମୁକୁ ଦୀପା ସହିତ ମ୍ୟାରେଜ୍ ନ କରୁଛି ଖାଲି ମୋ ଇଜ୍ଜତ ଉପରେ ଆଞ୍ଚ ଆସିବନି, ମୋ କମ୍ପାନୀ ଉପରେ ମଧ୍ୟ କ୍ଷତି ପହଞ୍ଚିବ। କାରଣ ଚତୁର୍ଭୁଜ ମୋ ପାର୍ଟନର, ତା ଝିଅକୁ ମୁଁ ବୋହୁ କରି ନ ଆଣିଲେ ମୋର ବହୁତ ବଡ଼ କ୍ଷତି ହେଇଯିବ ରାନୀ, ନହେଲେ ଗୋଟେ ବାଟ ଅଛି। ସତ କହୁଛି ରେ ମା, ମୋ ଖାନଦାନ ଆଭିଜାତ୍ୟ ଇଜ୍ଜତକୁ ଆଖି ଆଗରେ ରଖି ଦରକାର ପଡ଼ିଲେ ମୁଁ ଆତ୍ମହତ୍ୟା କରିଦେବି। ମୋ ପାଖରେ ଆଉ କ'ଣ ଉପାୟ ଅଛି କହ ତୁ? ମୁଁ ଗୋଟେ କଥା କହିବି, ମୋ କଥା ରଖିବୁ ତୁ? ମୁଁ ତମ ବାପ ଝିଅଙ୍କୁ 500,000 ଟଙ୍କା ଦେଉଛି, ତମେ ଏ ଜାଗା ଛାଡ଼ି କିଛି ଦିନ ପାଇଁ ବାହାରକୁ ଚାଲିଯାଅ। ଯଦି କହିବ ସହରରେ ରହିବା ପାଇଁ ମୁଁ ସବୁ ବ୍ୟବସ୍ଥା କରିଦେବି। କ'ଣ କହୁଛୁ ରାନୀ? ଏଇ ନେ ଟଙ୍କା ରଖ।
1: ମୁଁ ଆପଣଙ୍କ କଥା ବୁଝୁଛି ବାବୁ, ହେଲେ ଭଲ ପାଇବା ଆଗରେ ଟଙ୍କାକୁ ମୂଲ କରାଯାଏନି ବାବୁ, ଆପଣଙ୍କ ଟଙ୍କା ଆପଣ ରଖନ୍ତୁ, ବାପା ଘରକୁ ଫେରିଲେ ମୁଁ ବାପାଙ୍କୁ କହିବି, ଆମେ ଏ ଜାଗା ଛାଡ଼ି ଅନେକ ଦୂରକୁ ଚାଲିଯିବୁ, ଆପଣଙ୍କ ପୁଅର ମ୍ୟାରେଜ୍ ନହେବା ପର୍ଯ୍ୟନ୍ତ ଏ ମାଟି ବି ଆଉ ମାଡ଼ିବୁନି। ଏଥର ଆପଣଙ୍କ ମନ ବୁଝିଗଲା ନା ବାବୁ? ଗଲାବେଳେ ଆପଣଙ୍କ ଟଙ୍କା ଫେରେଇ ନେଇ ଯାଆନ୍ତୁ ବାବୁ।
2: ସତରେ ରାନୀ, ମୋ ଇଜ୍ଜତ ବଞ୍ଚେଇ ଦେଲୁ ତୁ, ମୁଁ ଆସୁଛି ରାନୀ ଆସୁଛି।
1: ସୋମୁ, ତମେ ମୋତେ ଭୁଲ ବୁଝିବନି, ଭାବିନବ ଆମ ଦୁହିଁଙ୍କ ଭିତରେ ଯାହା ସବୁ ଘଟି ଯାଇଥିଲା ସବୁ ମିଛ, ଏସବୁକୁ ସ୍ମୃତି ବୋଲି ଭାବିନବ ସୋମୁ, ସ୍ମୃତି ବୋଲି ଭାବିନବ।

ରାନୀ ମତେ ଭୁଲିଯିବ ଏ କଥାକୁ ବିଶ୍ୱାସ କରିପାରୁନି। ରାନୀ ମତେ ଭୁଲିଯାଇ ଅନେକ ଦୂରକୁ ଚାଲିଯିବ ଏକଥା ଭାବିଲା ବେଳକୁ ମତେ ଆଶ୍ଚର୍ଯ୍ୟ ଲାଗୁଛି। ସତେ ଯେମିତି ଧୀରେ ଧୀରେ ମୋ ପାଦ ତଳୁ ମାଟି ଖସି ଯାଉଛି। ମୁଁ ଭାବିପାରୁନି ରାନୀ ମତେ ଭୁଲିଗଲା, ଏ ଗାଁ ଛାଡ଼ି ଚାଲିଗଲା। ନା, ମୁଁ ଯା ଅନୁମାନ କରୁଛି ରାନୀ ଗାଁ ଛାଡ଼ିଯିବା ପଛରେ କିଛି କାରଣ ଅଛି। ନା, ମୁଁ ତୁମକୁ ଭୁଲି ପାରିବିନି ରାନୀ। ମୋ ହାତ ଛାଡ଼ି ତମେ କୁଆଡ଼େ ଚାଲିଗଲ ରାନୀ? ଏଇ କ'ଣ ପ୍ରେମ? ଏଇ କ'ଣ ଭଲ ପାଇବା? ଏଇଥିପାଇଁ କ'ଣ ଆମେ ଦୁହେଁ ଦୁହେଁକୁ ଭଲ ପାଉଥିଲେ?

0: ହଁ ହଁ ଏଥର ଆଉ ଡେରି କରନି, ପରକନିଆ ଘର ଭିତରୁ ନିଅ।
1: ଯା ହଉ, ସୋମୁ ସହିତ ଦୀପାର ବାହାଘରଟା ଧୁମଧାମରେ ହେଇଗଲା। ଆଜି ରାନୀ ଯଦି ସୋମୁକୁ ମ୍ୟାରେଜ କରିଥାନ୍ତା, ଚତୁର୍ଭୁଜର ସମସ୍ତ ସମ୍ପତ୍ତି ଆଉ କାହାର ହାତକୁ ଚାଲିଯାଇଥାନ୍ତା। ମନ୍ତ୍ରୀ ଶିଳ୍ପପତିମାନଙ୍କ ପାଖରେ ମୋ ମୁଣ୍ଡ ତଳକୁ ନେଇଯାଇଥାନ୍ତା। ଯା ହଉ, ଶୁଭ କାର୍ଯ୍ୟଟା ଭଲରେ ଭଲରେ ସରିଗଲା।
2: ଦୀପା, ଏ ଦୀପା।

0: ସୋମ, ତୁ କୁଆଡ଼େ ବାହାରିଛୁ?
1: ମୁମ୍ବାଇ ବାପା।
0: ମୁମ୍ବାଇ ବାହାରିଛୁ କାହିଁକି? ଆରେ ଘରେ ନୂଆ ବୋଉଟା, ତୋର ମ୍ୟାରେଜ ପାଞ୍ଚ ଦିନ ହେଇନି, ହେଲେ ହଠାତ୍ ମୁମ୍ବାଇ କାହିଁକି ବାହାରିଛୁ? ଯଦି ଯାଉଛୁ ବୋହୁକୁ ସାଙ୍ଗରେ ନେଇଯା।
1: ବାପା ତୁମର କୌଣସି କଥା ଶୁଣିକି ମୋତେ ସମୟ ନାହିଁ, ଆସୁଛି। ପ୍ରଣାମ।
0: ସୋମ, ସୋମ ଶୁଣ, ସୋମ
2: ବାପା, ଯିଏ ଅନୁକୂଳରେ ଘରୁ ବାହାରି ଶୁଭ କାମରେ ଯାଆନ୍ତି ପଛରୁ ଡାକିବା ଉଚିତ ନୁହେଁ, ତାଙ୍କୁ ଯିବାକୁ ଦିଅ ବାପା।
0: କଥା କ'ଣ ବୋମା? ସୋମୁ ମୁମ୍ବାଇ କାହିଁକି ଯାଉଛି?
2: ଏ ପ୍ରଶ୍ନ ମୋତେ କାହିଁ ପଚାରୁଛନ୍ତି? ଏ ପ୍ରଶ୍ନ ଆପଣଙ୍କ ପୁଅକୁ ପଚାରନ୍ତୁ। ଓ ସ୍ୱାମୀ, ତା ସ୍ତ୍ରୀକୁ ଛାଡ଼ି କ'ଣ ମୁମ୍ବାଇ ଯେ? ଆରେ ଶଶାଙ୍କ ବାବୁ, ଆପଣଙ୍କ ପୁଅର କେତେଟା ଲଭର ଅଛନ୍ତି କି?
0: ବୋହୁମା,
2: ଆରେ ରେ ରାଗନ୍ତୁନି ଶଶାଙ୍କ ବାବୁ, ଭୟଙ୍କର ଝଡ଼ ଆସୁଛି, ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଇଯାଆନ୍ତୁ। ଏଥର ଏ ଦୀପାର ଅସଲ ରୂପ ଆରମ୍ଭ ହେବ।
3: ଶ୍ରୋତା ବନ୍ଧୁ, କାହାଣୀ ସରିନି। ସୋମୁ ମୁମ୍ବାଇ ଗଲା ଦିନରୁ କରଣ ମଞ୍ଚରେ ସୃଷ୍ଟି ହୁଏ ଭୟଙ୍କର ଝଡ଼। ଦୀପା ଲେଟ୍ ନାଇଟ୍ରେ ମଦ ପିଇ ଘରକୁ ଫେରିବା, ଶଶାଙ୍କ ବାବୁଙ୍କୁ ଅପମାନ କରିବା, ଏସବୁ ଥିଲା ଦୀପା ପାଇଁ ଗୋଟାଏ ମାମୁଲି କଥା। ହେଲେ ଶଶାଙ୍କ ବାବୁ ଦୀପାର ଏସବୁ ବ୍ୟବହାରକୁ ଏତେ ସହଜରେ ଗ୍ରହଣ କରିପାରନ୍ତିନି। ଡେରି ନକରି ଆସନ୍ତୁ ଶୁଣିବା ଆଗକୁ କାହାଣୀର ମୋଡ଼ କୁଆଡ଼େ ଯାଉଛି।

0: ଏତେ କଥାରୁ କଣ ମିଳୁଛି ମ? ମତେ ଡିଭୋର୍ସ ଦେଇଦେଉନ ନା ମୁଁ ତମକୁ ଡିଭୋର୍ସ ଦେବି।
1: ବହୁମା,
0: ଏ ଆଉ ଥରେ ବହୁମା ଡାକିଲେ ମୋ ପାଦରୁ ଜୋତା ଉଠିବାକୁ ବେଶୀ ସମୟ ବି ଲାଗିବନି। ମୁଁ ପଚାରୁଛି ପରା, ମୋ ଉପରକୁ କାହିଁକି ହାତ ଉଠେଇଲ?
1: ହାତ କଣ ଉଠେଇଲି? ଆଉ ବେଶୀ କହିଲେ ଇଏ ଘରୁ ଧକ୍କା ମାରି ବାହାର କରିଦେବେ।
0: ଏଇ ସାହସ ଅଛି ତ ଡିଭୋର୍ସ ଦେଇ ଦେଖ।
1: ଠିକ ଅଛି, ମୁଁ ବି ଡିଭୋର୍ସ ପେପର ଆଣିଛି। ଏଇ ନିଅ, ଏଇ ନିଅ, ସିଗ୍ନେଚର କର, ସିଗ୍ନେଚର କର।
0: ଆରେ ପେପର ତାହେଲେ ଆଣିଛ? ଆରେ ମୁଁ ତ ଏଇ ସୁଯୋଗଟାକୁ ଅପେକ୍ଷା କରିଥିଲି। ଆରେ ଆଣ, ଆରେ ମୋ ହାତକୁ ଦିଅ।
2: ଓ ମାଇ ଗଡ୍, ଥାଉ ବୋମା, ସିଗ୍ନେଚର କରିବା ପୂର୍ବରୁ ଟିକେ ମନକୁ ଆଉ ଥରେ ଭଲ ଭାବରେ ପଚାର।
0: ଏ ବୁଢ଼ା, ଭାଷଣ ସେତିକି ଥାଉ, ମୁଁ ତମର ବୋହୂ ନୁହେଁ। ମୁଁ ତମ ପୁଅକୁ ଡିଭୋର୍ସ ଦେଇସାରିଛି, ମୁଁ ଏବେ ଆସୁଛି। ଡ୍ରାଇଭର, ଡ୍ରାଇଭର, ଗାଡ଼ି ବାହାର କର, ମୁଁ ଘରକୁ ଯିବି। ମୁଁ ଆସୁଛି ଶଶାଙ୍କ ବାବୁ, ଆଉ ବାକି ହିସାବ ମୋ ଡାଡିଙ୍କ ସାଙ୍ଗରେ। ବାଏ।
2: ସୋମୁ, ତାକୁ ଯିବାକୁ ଦେ। ହଁ ସୋମୁ, ଯାହା ସବୁ ଘଟିଗଲା କେବଳ ମୋରି ଭୁଲ ପାଇଁ ସୋମୁ, କେବଳ ମୋରି ଭୁଲ ପାଇଁ।
1: ମାନେ?
2: ହଁ ସୋମୁ, ଟଙ୍କାର ଲୋଭ ପାଇଁ ଆଜି ମୁଁ ଅନୁତାପ କରୁଛି। ବଡ଼ ଘରୁ ଝିଅ ଆଣି ମୁଁ ଅନେକ ଯନ୍ତ୍ରଣା ସହିଲିଣି। ଏ ଗାଲ ମାଡ଼ ବି ଖାଇଲା, ଇଜ୍ଜତ ବି ହରେଇଲା। ଲୋଭର ରାକ୍ଷସଟା ମୋତେ ଏତେ ବାଟ ନେଇଗଲାରେ ସୁମୁ। କିନ୍ତୁ ତୁ ଯାହା ବି କହ ସୁମୁ, ଗରିବ ରିକ୍ସାବାଲାର ଝିଅ ରାନୀ ମୋ ପାଇଁ ମହାନ। ହଁ, ମୋ ପାଇଁ ମହାନ।
1: ଜାଣନ୍ତୁ ବାପା, ସେ ପଛ କଥା କ'ଣ ମନେ ପକାନ୍ତୁ, ଦୁଃଖ ଲାଗୁଛି।
2: ହଁ ରେ ସୁମୁ, ରାନୀ ଏ ଗାଁ ଛାଡ଼ି ଯାଇନଥିଲା। ମୁଁ ଏ ଗାଁ ଛାଡ଼ି ସହରକୁ ଯିବା ପାଇଁ ତାଙ୍କୁ ବାଧ୍ୟ କରିଥିଲି। ଦୀପାକୁ ତୋ ସହିତ ବିବାହ ଦେବି ବୋଲି ମୁଁ ରାନୀକୁ ଅନେକ କଷ୍ଟ ବି ଦେଇଛି।
1: ବାପା,
2: ତୁ ମନ ଦୁଃଖ କରନା ସୁମୁ। ସନା ଆଉ ରାନୀ କେଉଁଠି ଅଛନ୍ତି ମୁଁ ଜାଣିଛି, ମୁଁ ସେମାନଙ୍କ ପାଖକୁ ଯିବି। ହଁ ହଁ, ମୁଁ ସେମାନଙ୍କ ପାଖକୁ ଯିବି, ରାନୀକୁ ଭୁଲ ମାଗିବି। ହଁ ହଁ, ମୁଁ ସେମାନଙ୍କ ପାଖକୁ ଯିବି, ରାନୀକି ତୋ ସହିତ ମୁଁ ବାହାଦେବି। ଆଉ ରାନୀ ହେବ ଏ କରଣ ବଂଶର ବୋହୁ। ସୋମୁ, ମୋତେ ଯାହା ଲାଗୁଛି ମୋ କଥା ଶୁଣି ରାନୀ ମୋତେ ନିଶ୍ଚୟ କ୍ଷମା କରିଦେବ। ଡ୍ରାଇଭର, ଗାଡ଼ି ବାହାର କର।
3: ହଉ, ହେଲା ହେଲା। ଏ ରାନୀ, ବାସର ରାତିରେ ମୁଣ୍ଡିଆ ମାରିବାଟା କ'ଣ ନିହାତି ଦରକାର?
4: ସୋମୁ, ତମେ ଏ କ'ଣ କହୁଛ? ତମେ କାଲି କ'ଣ ଥିଲା ସେ ଅଲଗା କଥା, ଆଜିଠୁ ତୁମେ ପରା ମୋ ଦେବତା।
3: ସତେ ନା କ'ଣ ରାନୀ? ସତରେ ପ୍ରଥମ ପ୍ରେମକୁ ଭୁଲି ହୁଏ ନା? ଜାଣିଛ ରାନୀ, ତମେ ଯେବେ ମୋଠୁ ଦୂରେଇଗଲ ମୁଁ ବହୁତ ଭାଙ୍ଗି ପଡ଼ିଥିଲି। ସତରେ ରାନୀ, ତୁମକୁ ଆଜି ପାଇ ଏମିତି ଲାଗୁଛି ଯେମିତି ମୁଁ ସବୁ କିଛି ପାଇଯାଇଛି।
4: ସୋମୁ, ଯେଉଁ ପ୍ରେମରେ ସତ୍ୟ, ନିଷ୍ଠା, ବିଶ୍ୱାସ ଥାଏ ସେ ପ୍ରେମର ମୂଲ୍ୟ ଅତୁଳନୀୟ। ଆମ ଦୁହିଁଙ୍କ ପ୍ରେମ ଠିକ୍ ସେମିତି, ଆମ ଦୁହିଁଙ୍କୁ କେହି ବି ଅଲଗା କରିପାରିବେନି ସୋମୁ, କେହି ବି ନୁହେଁ।
3: ସତରେ ରାନୀ, ତୁମର ଏ ମିଠା ମିଠା କଥା, ଲାଜ ଲାଜ ଆଖି ସତେ ଯେମିତି ମୋ ମନକୁ ପୁରା କିଣି ଦେଇଛି।
4: ସୋମୁ, ଆଉ ଗୋଟେ କଥା।
3: କୋଉ କଥା?
4: ନିହାର ଆଉ ପ୍ରିୟଦର୍ଶିନୀ, ଏମାନଙ୍କ ଭଲ ପାଇବା ଏବେ କେମିତି ଅଛି?
3: ହଁ, ଠିକ୍ ମନେ ପକେଇଛ। ଆରେ ସେ ଦୁଇ ଜଣଙ୍କର ଭଲ ପାଇବା ଗୋଟେ ଲୁଚକାଳି ଖେଳ, କେତେବେଳେ ହସର ଫୁଗୁଣ ତ କେତେବେଳେ ଲୁହର ଶ୍ରାବଣ।
4: ମାନେ?
3: ହଁ, ବୁଝିବେ କଥାଟା ଏଇଆ ଯେ ପ୍ରିୟଦର୍ଶନ ବାପା ମା ନିହାରକୁ ପ୍ରିୟଦର୍ଶନ ସହିତ ମ୍ୟାରେଜ୍ କରିବା ପାଇଁ ରାଜି ନାହାନ୍ତି, ଆଉ ପ୍ରିୟଦର୍ଶନ ବି ତାଙ୍କ ବାପା ମାଙ୍କ କଥାରୁ ଓହରି ପାରୁନି।
4: ଓ, ଏମିତି କଥା? ଭଗବାନ ତାଙ୍କୁ ବିବାହ ବନ୍ଧନରେ ଛନ୍ଦି ଦିଅନ୍ତୁ, ମୁଁ ପ୍ରାର୍ଥନା କରୁଛି।
3: ତମ ପ୍ରାର୍ଥନା ଭଗବାନ ନିଶ୍ଚୟ ଶୁଣିବେ ରାନୀ। ଏ ରାନୀ, ତମେ ଆଜି ନା ବହୁତ ସୁନ୍ଦର ଦେଖାଯାଉଛ। ଗଭାରେ ରଜନୀଗନ୍ଧା, ପାଦରେ ଅଳତା, ମଥାରେ ସିନ୍ଦୁର, ହାତରେ

0: ଶଙ୍ଖା ଦେହକୁ ନାଲି ପାଟ ଶାଢ଼ୀ ବହୁତ ସୁନ୍ଦର ଦେଖାଯାଉଛୁ ସତରେ ଇରାନୀ ଆଉ ଟିକେ ପାଖକୁ ଲାଗି ଆସ ନା
1: ସୋମୁ ତୁମେ ବହୁତ ଦୁଷ୍ଟ
0: ଦୁଷ୍ଟ ନା ଦୁଷ୍ଟ ମୁଁ ନା ହେଲେ ରାନୀ ସବୁ ଦୁଷ୍ଟମୀ ଆଜି ମୋର ତୁମ ପାଇଁ
1: ସୋମୁ
0: ରାନୀ
1: ଆକାଶରେ ଜହ୍ନ ଅଛି
0: ଥାଉ ତାକୁ ଦେଖିବାକୁ ମୋର ବେଳ ନାହିଁ ଏବେ ମୋ ଜହ୍ନ ମୋ ପାଖରେ
2: ଶୁଣୁଥିଲେ ନାଟକ କଥା ଦେଇଥିଲି ତୁମକୁ ଯାହାକୁ ରଚନା କରିଥିଲେ ସୋମନାଥ କରଣ ନାଟକର ପରିବେଷଣରେ ଥିଲେ ସୋମନାଥ ନାଟ୍ୟ ସଂସ୍ଥା ନିଆଳି କଳାକାରମାନେ ବିଭିନ୍ନ ଭୂମିକାରେ ଥିଲେ ଶରତ ଦାସ ସୁରଜ ଦାସ ମାମାଲି ମହାନ୍ତି ଓ ସ୍ମୃତିରେଖା ମହାପାତ୍ର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମର ସୂଚନା। ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା 6:02ରେ ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି ଆଜି ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ। ଶ୍ରୀରାମଚରିତ ମାନସ ତୁଳସୀଦାସକୃତ ଶ୍ରବଣ କରିବେ ସନ୍ଧ୍ୟା 6:02ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ। ସନ୍ଧ୍ୟା 6:30ରେ ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ 2026 ଅବସରରେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ର ବଲ୍ ବାଇ ବଲ୍ ପ୍ରତ୍ୟକ୍ଷ ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଇଂଲଣ୍ଡର ଲିଡ୍ସ ହେଡ଼ିଂଲେ କ୍ରିକେଟ୍ ଗ୍ରାଉଣ୍ଡରୁ ଏହି ରୋମାଞ୍ଚକର ମୁକାବିଲାର ସିଧା ପ୍ରସାରଣ ଶୁଣିବାକୁ କେବେ ବି ଭୁଲିବେ ନାହିଁ। ହଁ ଶ୍ରୋତା ବନ୍ଧୁ, ଆଜି ରାତି 10:45ରେ ଶୁଣିବେ ରୂପାଲୀ ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। କାର୍ଯ୍ୟକ୍ରମର ସୂଚନା ଶେଷ ହେଲା।

ଆକାଶବାଣୀ କେନ୍ଦୁଝର ଏଥର ପ୍ରଚାର କରୁଛୁ ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି। ଆଜି ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ।

ଶେଷ ହେଲା ବନସୁରଭି। ପରିବେଷଣ କଲେ ଶିଳ୍ପୀ ଜ୍ୟୋତିଲାଲ ହେମ୍ରମ ଏବଂ ସାଥୀ ସାନ୍ତାଳୀ ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଶ୍ରବଣ କରନ୍ତୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପଭି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପାଠ୍ୟପୁସ୍ତକଜନିତ ତ୍ରୁଟି ପାଇଁ କେଉଁ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ଏବଂ ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
1: ଦେଖନ୍ତୁ ବର୍ତ୍ତମାନ ଯୋଉ ବହି ରହିଛି ଆମକୁ ସମୟ ବି ବହୁତ କମ୍ ଥିଲା, ଆମେ କମ୍ ଦିନ ଭିତରେ ଆମେ ବହି ପ୍ରସ୍ତୁତ କରିଛେ, କିଛି ଭୁଲ ହେଇଛି ସ୍ୱୀକାର କରୁଛୁ, ସେ ଭୁଲକୁ ଆଗାମୀ ଦିନରେ ନିଶ୍ଚୟ ତାର ସୁଧାର ହବ। ଏବେ ବି ଯୋଉଠି ଟିକେ କିଛି ଭୁଲ ହେଇଛି, କିଛି କିଛି ଜାଗାରେ ମାଇନର ଭୁଲ ହେଇଛି, ଆଉ କିଛି ଗୋଟେ ଦୁଇଟା କିଛି ବଡ ଭୁଲ ହେଇଛି, ତାକୁ ନିଶ୍ଚୟ ଆମେ ସଂଶୋଧନ କରିକିନା ପିଲାମାନେ ଯେମିତି ଠିକ ଭାବରେ ପଢ଼ିବେ, ଯେତେବେଳେ ଟିଚର ଜାଣିବ ଯେ ଏଇଟା ଭୁଲ ହେଇଛି ସେ ବହିରେ ସେମାନେ ସଂଶୋଧନ କରିକିନା ପଢ଼ିବେ, ପରବର୍ତ୍ତୀ ସମୟରେ ଯୋଉ ବହି ପ୍ରିଣ୍ଟ ହବ ଆମେ ନିଶ୍ଚୟ ସେଥିରେ ପୁରା ଠିକ କେମିତି ରହିବ ସେଥିପାଇଁ କାମ କରିବୁ।
0: ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ଅନନ୍ୟ ଅନୁଭୂତି ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏକ ରାଜ୍ୟ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ପର୍ଯ୍ୟଟନସ୍ଥଳୀର ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କାର୍ଯ୍ୟ ଖସଡ଼ା ଉପରେ ଶ୍ରୀମତୀ ପରିଡ଼ା ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତି କମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତି

ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶ ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶ ଧାରା ଓଡ଼ିଶା ସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଦୁଇବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅର୍ଥ ଆଦି ବିଭାଗରେ ସରକାରଙ୍କ ସଫଳତା ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୁଲ୍କିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ 3 ଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ

0: विविध भारती पर आ रहे हैं साहित्य जगत के जाने माने लेखक हरिशंकर राठी, आपसे साझा करेंगे अपनी लेखन यात्रा।
1: किशोरावस्था से ही मैं कहीं न कहीं अपनी भाषा में व्यंग का प्रयोग करता था। हास्य भी मेरे अंदर था और मैं बहुत विनोद किया करता था। जो स्वाभाविक रूप से मेरे व्यंग निकलते थे किसी मुद्दे पर, वो कुछ लोगों ने कहा कि आप तो बड़ा अच्छा व्यंग बोल लेते हैं। ये बड़े मजे की बात है कि बाद में चल करके व्यंग मेरी
2: संवाद पढ़ुंट उदयनाथ स्वाई। मुख्य संवाद, विकासशील देशगुड़ी अर्थनैतिक स्थिरता प्रदान करुवा व्यवस्था विकसित करने अंतर्जात आर्थिक अनुष्ठानगुड़िकर आवश्यकता ने प्रधानमंत्री गुरुत्वारोप। फ्रांसर एभियान में G7 सम्मिलन अवसर में एक गुरुत्वपूर्ण कार्यकारी अधिवेशन को कले संबोधन। साइबर अपराधी मुकाबला कठोरतार सह उचित कहले सुप्रीमकोर्ट। प्रधानमंत्री विकसित भारत रोजगार योजना अधीन आसंता शुक्रवार 2400 कोटी टंकार प्रोत्साहन राशि प्रदान करेंगे प्रधानमंत्री। गुजरात एवं उत्तर प्रदेश में पृथक पृथक दुर्घटन 12 जन मृत्यु। एवं आईसीसी महिला T20 विश्वकप क्रिकेट प्रतियोगिता रे टॉस जीती भारत को बैटिंग पर आमंत्रण कला नेदरलैंड्स। प्रधानमंत्री नरेंद्र मोदी आज फ्रांस रो एभियन ठारे चलीथिबा G7 सम्मेलनी रे समस्तंग कल्याण पाई संतुलित समावेशी एवं स्थायी अर्थनैतिक अभिवृद्धि को प्रोत्साहन शीर्षक एक गुरुत्वपूर्ण कार्यकारी अधिवेशन को संबोधित करिसंते। निज संबोधन रे प्रधानमंत्री विकासशील देशगुडी को अर्थनैतिक स्थिरता प्रदान करथिबा व्यवस्था विकसित करिया पाई अंतर्जातीय आर्थिक अनुष्ठानगुडीकर आवश्यकता उपरे गुरुत्वारोप करिसंते। से आफ्रिका, लैटिन अमेरिका प्रशांत महासागरीय द्वीपपुंज देशगुड़ी को जोड़ुथिबा संजोगीकरण प्रकल्पगुड़िकर प्रस्ताव देइछन्ते। एथिसह प्रधानमंत्री संजोगीकरण एवं वाणिज्य को त्वरान्वित करिया पई अंतर्जातीय संगठन सहभागिता इम्पैक्ट गठनर परामर्श देइछन्ते, जेउथिरे G7 रो पुंजी, भारतर प्रतिभा एवं ग्लोबल साउथ रो मालिकाना को एकत्र करा जाई पारिबो। प्रकृत अभिवृद्धि ही समावेशी एवं जनकल्याणकारी बोली कहिबा सह प्रधानमंत्री सबका साथ सबका विकास सबका प्रयास आधारित भारतर विकास कहानी संपर्क में उल्लेख करथिले। एही उच्चस्तरीय अधिवेशन रे G7 सदस्य देश अंशीदार देश एवं अंतर्जातीय मुद्रा पांठि IMF और OECD रो प्रमुख प्रतिनिधि माने जोग देथिले। श्री मोदी कृत्रिम बुद्धिमत्ता AI रो सुरक्षित द्रुत एवं प्रभावशाली व्यवहार निश्चित करिबा उपरे आधारित एक कार्यकारी मध्याह्न भोजन रे मध्ये अंश ग्रहण करथिले। डिजिटल नवसृजन रो भविष्यत विषय रे आलोचना करिया पई एही बैठक रे G7 सदस्य देश सहयोगी देश एवं अग्रणी AI कंपनी गुडीकर मुख्य कार्यनिर्वाही अधिकारी माने एकत्रित होइथिले। एभियान रे G7 सम्मेलनी अवसर रे प्रधानमंत्री नरेंद्र मोदी एवं जर्मनी चांसलर फ्रेडरिच मर्च आज पश्चिम एशिया रो स्थिति एवं रूस यूक्रेन संघर्ष समेत पारस्परिक स्वार्थ संबलित आंचलिक और वैश्विक स्थिति उपरे मत विनिमय करिसंते। प्रधानमंत्री एही सम्मेलनी अवसर रे यूरोपीय कमिशन अध्यक्ष उर्सुला वन डर लेन एवं यूरोपीय परिषदर अध्यक्ष आंटोनियो कोस्टांको सह मध्य एक द्विपाक्षिक बैठक करिसंते। आउ किछि समय परे प्रधानमंत्री नरेंद्र मोदी एवं अमेरिका राष्ट्रपति डोनाल्ड ट्रंपक मध्यरे बहु प्रतीक्षित द्विपाक्षिक बैठक अनुष्ठित हेबार कार्यसूची रहिछि। 2025 फेब्रुआरी रे वाशिंगटन DC ठारे उभय नेतांक मध्यरे प्रथम बैठक होइथिला। आजिर आलोचना रे उभय नेता एकाधिक क्षेत्र रे द्विपाक्षिक सहयोग को सुदृढ़ करबा नै व्यापक आलोचना करबा सह पारस्परिक स्वार्थ संबलित जटिल आंचलिक एवं वैश्विक प्रसंग गुडीक उपरे विचार विमर्श करिवार आशा करा जाउछि। सुप्रीमकोर्ट साइबर अपराधी मानक पारासाइट्स बा परजीवी बोली अभिहित करिसंते, जो माने निरीह निवेशक मानक प्रतारित करुछंते। सुप्रीमकोर्ट कहिसंते साइबर अपराधी मानकर कठोरतार सह मुकाबला करा जिबा उचित। प्रधान विचारपति जस्टिस सूर्यकांत एवं विचारपति जस्टिस भी मोहनांकु नै गठित खंडपीठ विभिन्न राज्य रे रुजु होइतिबा FIR गुडी को एकत्र करिबा संक्रांत अनुरोध को नै होइतिबा एक आवेदनर शुणाणी समय रे एही मंतव्य देइछन्ते। साइबर अपराधर शिकार होइतिबा व्यक्ति माने समग्र देशरे रहिछन्ते एवं एभली अपराधी मानक जेल भितर रखा समाज स्वार्थ पर जरूरी बोली सुप्रीमकोर्ट कहते। खंडपीठ यह आवेदन को ग्रहण करने को मना करने आवेदनकारी राज्यर उच्च न्यायालय आवेदन करने को परामर्श देते। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି, ଏହି ଯୋଜନା ନିଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚିବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ ଏବଂ ଜୁନ୍ 22 ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଜରାଟର ଭଦୋଦରାଠାରେ ଏକ ଟ୍ରକ୍ ଏବଂ ବେସରକାରୀ ବସ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଜଣେ 9 ବର୍ଷର ଶିଶୁ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦୋଦରାର SSG ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଂଶବାଡ଼ାରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ SDRF, NDRF, ପୁଲିସ୍ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। 24 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 5ଟି ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଉତ୍ତରପ୍ରଦେଶର ବଦାମୀ ଜିଲ୍ଲାର ଉଝାନୀ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଇ ରିକ୍ସା ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ବଦାମୀ ଜିଲ୍ଲାପାଳ ଅବନୀଶ ରାୟ ଆକାଶବାଣୀକୁ କହିଛନ୍ତି, ଏକ ପରିବାରର 9 ଜଣ ମହିଳା ବିବାହ ଉତ୍ସବ ପାଇଁ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବଦାମୀରେ ଘଟିଥିବା ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ବଦୋଦରାରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡସ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହେଡ୍ଇଂଲଣ୍ଡର ଲିଡ୍ସଠାରେ ଖେଳାଯାଉଥିବା ଗ୍ରୁପ୍ ଏର ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2.1 ଓଭରରେ କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଥିଲା। ଫିଫା ବିଶ୍ୱକପ୍ରେ ଆଜି ଆମେରିକାର ହ୍ୟୁଷ୍ଟନ୍ଠାରେ ଗ୍ରୁପ୍ କେର ଏକ ମୁକାବିଲାରେ ପର୍ତ୍ତୁଗାଲ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ଆଜି ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରିଆ 3-1 ଗୋଲରେ ଜୋର୍ଡାନ୍କୁ ପରାସ୍ତ କରି 36 ବର୍ଷ ମଧ୍ୟରେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ମଧ୍ୟ ଆଲଜେରିଆ ବିପକ୍ଷରେ 3-0 ଗୋଲରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଲିଓନେଲ୍ ମେସି ଏକ ହ୍ୟାଟ୍ରିକ୍ ଅର୍ଜନ କରି ନିଜର 14, 15 ଏବଂ 16ତମ ବିଶ୍ୱକପ୍ ଗୋଲ୍ ସ୍କୋର୍ କରିବା ଭାଷା ସହ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ
4: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ୍ ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି। ଜିଲ୍ଲାର 125,610 ହେକ୍ଟର ଜମିରେ ଧାନ ତୈଳବୀଜ ଡାଲି କପା ଏବଂ ପ୍ରାୟ 1,000 ହେକ୍ଟରରେ ମିଲେଟ୍ ଚାଷ ଲକ୍ଷ୍ୟ ରଖାଯାଇଛି। ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସ୍ୱଳ୍ପମିଆଦୀ ଓ ଅଧିକ ଅମଳକ୍ଷମ କିସମକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୌଭାଗ୍ୟ ରଞ୍ଜନ ମହାନ୍ତି କହିଛନ୍ତି ଜୈବ କୃଷି ମୃତ୍ତିକା ପରୀକ୍ଷଣ ଜଳ ପରିଚାଳନା ଓ କୃଷି ଯାନ୍ତ୍ରିକରଣ ଉପରେ ଚାଷୀଙ୍କୁ ସଚେତନ କରାଯାଉଛି।
5: ଚଳିତ ଖରିଫ ଋତୁରେ 125,610 ହେକ୍ଟର ଚାଷ କରିବା ପାଇଁ ସ୍ଥିରୀକୃତ ହୋଇଛି। ସେଥିରୁ ପାଖାପାଖି 100,000 ହେକ୍ଟର ଧାନ ଚାଷ, ମୁଗ ବିରି ପାଇଁ ଡାଲି ଜାତୀୟ ଶସ୍ୟ ପାଇଁ 15,630 ହେକ୍ଟର, ରବି ଜାତୀୟ ଫସଲ ପାଇଁ 3,580 ହେକ୍ଟର, ତୁଳା ପାଇଁ 5,200 ହେକ୍ଟର ଆଉ ମିଲେଟ୍ ଜାତୀୟ ଫସଲ ପାଇଁ 1,000 ହେକ୍ଟର ପାଖାପାଖି ଆମେ ସ୍ଥିର ପ୍ରୋଗ୍ରାମ କରିଅଛୁ। ତେଣୁ ତା ମଧ୍ୟରେ ଆମେ ଗୋଟେ ସନ୍ଦେଶ ଦେବାକୁ ଚାହୁଁଛୁ ଚାଷୀ ଭାଇ ଭଉଣୀମାନଙ୍କୁ ଯେ ଏ ବର୍ଷ ଆମର ନିଶ୍ଚିତ ଭାବରେ 20%ରୁ କମ୍ ଚାଷ ହେବ, କାହିଁକି 20% କମ୍ ବର୍ଷା ହେବ। ତେଣୁ ଆମର ଜଳ ପରିଚାଳନାଟା ନିହାତି ଭାବରେ ଦରକାର। ଯେହେତୁ ଏଥର ଏଲ୍ନିନୋ ଇଫେକ୍ଟ ଅଛି, ସାର ଯୋଗାଣ ଯେହେତୁ ବାଧାପ୍ରାପ୍ତ ହେବ, ଲୋକମାନଙ୍କୁ ବା ଚାଷୀ ଭାଇ ଭଉଣୀମାନଙ୍କୁ ଆମେ ଅନୁରୋଧ କରିବୁ ସେମାନେ ପ୍ରାକୃତିକ ଚାଷୀଙ୍କୁ ଆପଣାନ୍ତୁ।
4: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରି ଗ୍ରାମର କୁନ୍ତି ସାହୁ ଯୁକ୍ତ 2 ବିଜ୍ଞାନ ପରୀକ୍ଷାରେ 600-597 ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସାଧାରଣ କୃଷକ ପରିବାରର ଏହି କୃତି ଛାତ୍ରୀ ଭବିଷ୍ୟତରେ ଡାକ୍ତର ହୋଇ ଦେଶସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
6: ମୋର ସଫଳତାର ଶ୍ରେୟ ମୁଇଁ ମୋର ପ୍ୟାରେଣ୍ଟସ୍, ମୋର ଏମ୍ସ କଲେଜର ମ୍ୟାନେଜମେଣ୍ଟ କେ, ଆର୍ ମୋର ଟିଚର୍ସ ମାନଙ୍କୁ, ଆର୍ ମୋର ଫ୍ରେଣ୍ଡସ୍ ମାନଙ୍କୁ ଯେଉଁମାନେ ମୋତେ ମୋଟିଭେଟ୍ କରୁଛନ୍ତି ସେମାନଙ୍କୁ ଦେବି। ମୁଁ ଦିନକୁ 15-16 ଘଣ୍ଟା ପରିଶ୍ରମ କରୁଥିଲି, ଆର୍ ମୁଇଁ ଜଣେ ଭବିଷ୍ୟତରେ ନିଟ୍ ଏକ୍ଜାମ୍ ଲାଗି ପ୍ରିପେୟାର କରିକିରି ଜଣେ ଭଲ ଡକ୍ଟର ହେବାର ଲାଗି ଚାହୁଁଛେ। ଆଉ ଏଠି ଗ୍ରାମାଞ୍ଚଳରେ ଯେହେତୁ ମୁଇଁ ବିଲଙ୍ଗସ୍ କରିଛି, ତ ମୁଇଁ ଗ୍ରାମାଞ୍ଚଳରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖିଛେ, ତ ମୁଇଁ ସେଥିଲାଗି ସେମାନଙ୍କର ସେବାରେ ନିୟୋଜିତ ହେବି ବୋଲି ଆଶା କରୁଛେ।
4: ଗତ May 28 କାଳବୈଶାଖୀ ଯୋଗୁଁ ସୁବର୍ଣ୍ଣପୁର, ଉଲୁଣ୍ଡା ଓ ବିନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲା ପ୍ରଶାସନ, ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ କହିଛନ୍ତି।
7: ସୁବର୍ଣ୍ଣପୁର ଏବଂ ଉଲୁଣ୍ଡା ବ୍ଲକର ଅଧିକାଂଶ ଅଞ୍ଚଳ ବିଦ୍ୟୁତ୍ ସରବରାହ, ପାନୀୟ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ଯାଇଥିଲା, ଯେଉଁଟାକି ଆମେ ଗୋଟେ ଯୁଦ୍ଧ ଅର୍ଜେଣ୍ଟଲି ଯେଉଁଟାକି ରେଷ୍ଟୋରେସନ କାମ କଲେ 5 ଭିତରେ ସେଇଟା ରେଷ୍ଟୋରେସନ ହେଲା। ଆଉ ସମସ୍ତ ଏରିଆକୁ ଆମେ ବିଦ୍ୟୁତ୍ ସରବରାହ ନର୍ମାଲ କଲୁ ଏବଂ ପାନୀୟ ଜଳର ମଧ୍ୟ ଯେଉଁଟାକି ଏସେନ୍ସିଆଲ ଲୋକଙ୍କର ଏସେନ୍ସିଆଲ ଏଇଟାକୁ ରେଷ୍ଟୋର କରିପାରିଲୁ। ଆଉ ଯେଉଁଟା ଘର କ୍ଷୟକ୍ଷତିର ଆକଳନ ଚାଲିଛି, ବର୍ତ୍ତମାନ ସୁଦ୍ଧା 56 ଘରର କ୍ଷୟକ୍ଷତି ହେବାର ସୂଚନା ଆମ ପାଖରେ ଅଛି। ବର୍ତ୍ତମାନ ବି ତାଙ୍କର ଆକଳନ କରୁଛନ୍ତି ଫିଲ୍ଡ ଷ୍ଟାଫ, ଯାହାଫଳରେ କି ଆମେ ଭବିଷ୍ୟତରେ ସେଇ ଲୋକମାନଙ୍କୁ କେମିତି ଆର୍ଥିକ ସହାୟତା ଦିଆ ହେବ ତାଙ୍କୁ ଆମେ ସରକାରଙ୍କ ତରଫରୁ ଯାହା ଗାଇଡଲାଇନ୍ ଅଛି ସେ ଅନୁସାରେ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରୁ।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମୁଣ୍ଡପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ ନିଷ୍ପତ୍ତିକୁ ସୁବର୍ଣ୍ଣପୁରରେ ସ୍ୱାଗତ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାର 1,56,605 କାର୍ଡଧାରୀ ଓ 5 ଲକ୍ଷରୁ ଅଧିକ ସଦସ୍ୟ ଏହାର ଲାଭ ପାଇପାରିବେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାର 586ଟି ବୁଥ୍ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତ ହୋଇଥିବା ବେଳେ ସ୍ୱଳ୍ପ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବସ୍ଥା କରାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ନୃପରାଜ ସାହୁ ଜଙ୍ଗଲ ସୁରକ୍ଷା ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବାକୁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ କୁମାର ବିସି ଏଥିରେ ଯୋଗ ଦେଇଥିଲେ। ସାମ୍ପ୍ରଦାୟିକ ସଦ୍ଭାବ ଓ ଭାଇଚାରାର ପର୍ବ ଇଦ୍ ଉଲ୍ ଜୁହା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ

ହୋଇଛି। ସୁବର୍ଣ୍ଣପୁର, ତରଭା, ବିନିକା ଓ ବୀରମହାରାଜପୁରରେ ସମୂହ ନମାଜ ପାଠ ସହ ପରସ୍ପରକୁ ଶୁଭେଚ୍ଛା ଜଣାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

ଆପଣ ଶୁଣୁଥିଲେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ICC ମହିଳା 2020 କ୍ରିକେଟ ୱାର୍ଲ୍ଡ କପ୍ 2026 ଅବସରରେ ହେଡ଼ିଂଲେ ଲିଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ର ପ୍ରତ୍ୟକ୍ଷ ବିବରଣୀ। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ ରୂପେଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ, ଆଜିର ଗୀତ ଆସରରେ ଆମେ ଆପଣଙ୍କୁ ଶୁଣାଇବାକୁ ଯାଉଛୁ ପ୍ରେମ, ରହସ୍ୟ ଓ ଭାବନାରେ ଭରପୁର ଚଳଚ୍ଚିତ୍ର ନାମ ଗୁମ୍ ଜାଏଗାର କିଛି ମନଛୁଆଁ ଗୀତ। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଶୈଳା ସୁରେଶ ପାଇ, କାହାଣୀ ଓ ନିର୍ଦ୍ଦେଶନା ଦେଇଥିଲେ ଅମୋଲ ସେଟଗୋ, ସଙ୍ଗୀତ ସଂଯୋଜନା କରିଥିଲେ ଆନନ୍ଦ ମିଲିନ୍ଦ, ମୁଖ୍ୟ ଭୂମିକାରେ ଥିଲେ ଦିଆ ମିର୍ଜା, ରାଜେଶ ବାଫଟ, ଆର୍ୟନ ବୈଦ୍ୟ ଏବଂ ଦିବ୍ୟା ଦତ୍ତା।